ଆକାଶବାଣୀ ବ୍ରହ୍ମପୁର ଆଜି ଗୁରୁବାର 1948 ଶତାବ୍ଦ ବୈଶାଖ ମାସ 30 ଦିନ ଇଂରାଜୀ 2026 ମସିହା ମେ ମାସ 21 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:56:30 ଶୁଭ ସକାଳର ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 100.6 MHz ଯୋଗେ ଏବଂ ଆପଣ ଆମ କାର୍ଯ୍ୟକ୍ରମ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍ରେ ମଧ୍ୟ ଶୁଣୁଛନ୍ତି।

ସଂକୀର୍ଣ୍ଣ ଭାବନା ରଖୁଥିବା ବ୍ୟକ୍ତି ନିଜର ଓ ଅନ୍ୟମାନଙ୍କ ପ୍ରତି ଭିନ୍ନ ଭିନ୍ନ ଦୃଷ୍ଟିକୋଣ ରଖିଥାନ୍ତି, କିନ୍ତୁ ଯେଉଁ ବ୍ୟକ୍ତି ଉଦାର ଏବଂ ମହାନ ଅଟନ୍ତି ତାଙ୍କ ପାଇଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପରିବାର ସ୍ୱରୂପ ଅଟେ ଓ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଦୃଷ୍ଟିକୋଣ ଅଭିନ୍ନ ଥାଏ।

ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଗୃହରେ ବର୍ତ୍ତମାନ ସକାଳ 6:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମାଚାର ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି ସମୟ ମଧ୍ୟରେ

ପରବର୍ତ୍ତୀ ଗୀତଟି ଶୁଣନ୍ତୁ କ୍ଷୀରଚନ୍ଦ୍ର ପୋଠଳଙ୍କ ରଚନାରୁ। ଗୀତଟିକୁ ଗାଇଛନ୍ତି ପ୍ରୀତିନନ୍ଦ ରାଉତରାୟ।

0: ତାହେଲେ ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ ସକାଳ 6:35 ବାଜିବାକୁ ଯାଉଛି। ଶୁଣନ୍ତୁ ଅନୁଚିନ୍ତା, ଶ୍ରୀମଦ୍ ଭାଗବତ ଏବଂ କୃଷି ସୂଚନା ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ତତ୍ତ୍ୱକନ୍ଦର ମିଶ୍ରା।

ଦେଖା ହେବ ନାହିଁ। ଆଲ୍ଲାଙ୍କ ନିକଟରେ ମୁଁ ତୋତେ ସମର୍ପଣ କରିଦେଉଛି। ଜୀବନରେ ମୋର ଗୋଟିଏ କଥା ପାଳନ କରିବୁ, ବାପରେ ମୃତ୍ୟୁ ଆସିଲେ ମଧ୍ୟ ସତ୍ୟକୁ ଧରି ରହିବୁ, ସତ କହିବୁ ଏବଂ ସତ୍ୟର ଜୟରାନ କରିବୁ, ସତ୍ୟକୁ କେବେ ହେଲେ ଛାଡ଼ିବୁ ନାହିଁ। ଅବଦୁଲ ମାଆଙ୍କ ନିକଟରେ ସତ୍ୟ ପାଳନ ଲାଗି ପ୍ରତିଜ୍ଞା କଲେ। ବାଗଦାଦ ଯାଉଥିବା ଗୋଟିଏ ଯାତ୍ରୀ ଦଳରେ ସାମିଲ ହୋଇ ମକ୍କା ଅଭିମୁଖରେ ଚାଲିଲେ। ବାଟରେ ଡକାଇତମାନେ ଯାତ୍ରୀ ଦଳକୁ ଆକ୍ରମଣ କଲେ, ଧନୀ ଲୋକଙ୍କର ସବୁ ଧନ ସମ୍ପତ୍ତି ଲୁଟି ନେଲେ। ଅବଦୁଲ ଭିକାରୀ ଭଳି ଦେଖାଯାଉଥିବାରୁ ତାଙ୍କ ପାଖକୁ କୌଣସି ଡକାୟତ ଆସୁନଥିଲା, କିନ୍ତୁ ଶେଷରେ ଜଣେ ଡକାୟତ ତାଙ୍କୁ ଧମକାଇ ପଚାରିଲା, ତୋ ପାଖରେ କ'ଣ ଅଛି? ଅବଦୁଲ କହିଲେ, ମୋ କୋର୍ଟ ଭିତର ପଟେ କାଖ ତଳେ ମୋ ମା 40 ସୁନାମୋହର ସିଲାଇ କରିଦେଇଛନ୍ତି। ଡକାୟତ ଜଣକ ଅବଦୁଲଙ୍କ କଥାକୁ ବିଶ୍ୱାସ କଲା ନାହିଁ, ହସିଦେଲା, ଭାବିଲା ଭିକାରୀ ପିଲା ପୁଣି ସୁନାମୋହର, କିନ୍ତୁ ଯିବା ପୂର୍ବରୁ ସେ ଏକଥା ତାର ଦଳପତିକୁ ଜଣାଇଦେଲା। ଦଳପତି ଅବଦୁଲଙ୍କ ପାଖକୁ ଆସିଲା, ତାଙ୍କୁ ଗୋଡ଼ରୁ ମୁଣ୍ଡ ଯାଏ ଚାହିଁ କର୍କଶ ସ୍ୱରରେ ପଚାରିଲା, କେଉଁଠି ସୁନାମୋହର ଅଛି ଦେଖା? ଅବଦୁଲ ନିକଟରେ କୋର୍ଟଟିକୁ କାଢ଼ି ସିଲାଇ ସ୍ଥାନ ଦେଖାଇଦେଲେ। ଦଳପତି କୋର୍ଟର କାଖ ତଳ ଚିରିଦେବାରୁ ସୁନାମୋହର ତକ ତଳେ ପଡ଼ିଗଲା। ଡକାୟତ ଆଶ୍ଚର୍ଯ୍ୟ ହୋଇ ଅବଦୁଲଙ୍କୁ ପଚାରିଲା, ଆମେ ତ ତୋତେ ଛାଡ଼ି ଦେଇଥିଲୁ, ତୁ କାହିଁକି ସୁନାମୋହର ଥିବା କଥା ଆମକୁ ଜଣାଇଦେଲୁ? ଅବଦୁଲ କହିଲେ, ମୋର ମା ମୋଠାରୁ ପ୍ରତିଜ୍ଞା କରାଇ ନେଇଥିଲେ ଯେ ପ୍ରାଣ ସଂଶୟ ଉପସ୍ଥିତ ହେଲେ ମଧ୍ୟ ସତ୍ୟକୁ ଛାଡ଼ିବି ନାହିଁ, ଆଉ ଇଏ ତ ସାମାନ୍ୟ 40 ସୁନାମୋହର, ସତ୍ୟ ପାଳନ କରିବା ଲାଗି ମୁଁ ମୋ ମାଆଙ୍କ ନିକଟରେ ପ୍ରତିଜ୍ଞାବଦ୍ଧ, ତେଣୁ କିପରି ତାଙ୍କ ନିକଟରେ ବିଶ୍ୱାସଘାତକତା କରିଥାନ୍ତି, ସତ୍ୟ ପାଇଁ ମୁଁ ପ୍ରାଣ ଦେବାକୁ ମଧ୍ୟ ପ୍ରସ୍ତୁତ। ଅବଦୁଲଙ୍କ ମହତ ଚରିତ୍ରବତ୍ତା ଡକାୟତମାନେ ଅଭିଭୂତ ହୋଇଗଲେ। ସତ୍ୟର ଏତେ ଶକ୍ତି ମରଣକୁ ତୁଚ୍ଛ ଜ୍ଞାନ କରେ, ସେମାନଙ୍କ ନୃଶଂସ ହୃଦୟରେ ଆତ୍ମଶ୍ରଦ୍ଧା ଉଦିତ ହେଲା। ସେମାନେ ଡକାୟତି ଛାଡ଼ି ଅବଦୁଲ କାଦିରଙ୍କୁ ଅନୁସରଣ କଲେ, ସାଧୁ ଜୀବନ ଯାପନ କରିବାକୁ ସଂକଳ୍ପ କଲେ। ମାଆଙ୍କ ଉପଦିଷ୍ଟ ସତ୍ୟପଥରେ ଯାଇ ତରୁଣ କାଦିର ଶେଷରେ ଲୋକପ୍ରିୟ ବିଖ୍ୟାତ ସାଧୁ ପାଲଟି ଗଲେ। ଲୋକମାନେ ତାଙ୍କୁ ଡାକୁଥିଲେ ଶେଖ ଅବଦୁଲ କାଦିର ଆଲ ଗିଲାନୀ। ବହୁ ଲୋକ ତାଙ୍କ ପାଖକୁ ଆସି ସତ୍ୟପଥରେ ଅନୁପ୍ରାଣିତ ହୋଇଥିଲେ।

ଅନୁଚିନ୍ତା ଉପସ୍ଥାନ କରିଥିଲେ ତତ୍ତ୍ୱକନ୍ଦର ମିଶ୍ର। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ।

ଜୀବ ଆତଜାତ ହୁଏ। ନିଜର ବହୁତ ସମର୍ଥ ଆଉ ସେବକମାନଙ୍କର କ'ଣ ଦରକାର। ଯେଉଁ ପ୍ରାଣୀ ଏହିପରି ନିଜେ କୃଷ୍ଣ ପଦରେ ମନ ଦିଅନ୍ତି ଭଗବାନ ତା ପ୍ରତି ପ୍ରସନ୍ନ ହୁଅନ୍ତି। ଯେଉଁମାନେ ଏପରି ଭାବକୁ ଅନାଦର କରି ସଂସାର ଚିନ୍ତା ବୁଡ଼ନ୍ତି ସେମାନେ ପଶୁଙ୍କ ପରି। ସଂସାରର ପ୍ରାଣୀମାନେ ଯମ ଆୟତ୍ତରେ ବନ୍ଧା।

ଶୁଣୁଥିଲେ ଅତି ବଡ଼ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 42ତମ ଭାଗ। ବେଦାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନା କରିଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲି, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଅମଳ ଉପଯୋଗୀ ଅଣଧାନ ଫସଲ ଯଥା ଚିନାବାଦାମ ଓ ଡାଲି ଜାତୀୟ ଫସଲକୁ ଶୀଘ୍ର ଅମଳ କରିଦିଅନ୍ତୁ। ଅମଳ ହୋଇଥିବା ଫସଲକୁ ପଲିଥିନ ଦ୍ୱାରା ଘୋଡ଼ାଇ ରଖନ୍ତୁ। ମଝିରେ ମଝିରେ ହେଉଥିବା କାଳବୈଶାଖୀରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ଅମଳ କରିସାରିଥିବା ଫସଲକୁ ବର୍ଷା କାରଣରୁ ନଷ୍ଟ ନ ହେବାରୁ ରୋକିବା ପାଇଁ ସୁରକ୍ଷିତ ସ୍ଥାନ ରଖନ୍ତୁ। ଫସଲରେ ରୋଗପୋକର ଉପସ୍ଥିତିକୁ ନିୟନ୍ତ୍ରିତ ଓ ନିରୀକ୍ଷଣ କରନ୍ତୁ। ବର୍ତ୍ତମାନ ସମୟରେ ଅଧିକ ତାପମାତ୍ରା ଓ ମଝିରେ ମଝିରେ କାଳବୈଶାଖୀ ବର୍ଷା ଯୋଗୁଁ ଧାନ ଫସଲରେ ମାଟିଆ ଗୁଣ୍ଡି ପୋକ ବା ଚକଡ଼ା ଏବଂ ଧଳାପିଠିଆ ଗଛ ଡିଆଁ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ

0: ଅଦଳବଦଳ କରି ବ୍ୟବହାର କରନ୍ତୁ। ବର୍ତ୍ତମାନ ଡାଳୁଧାନରେ ଗନ୍ଧିପୋକ ସଂକ୍ରମଣ ଦେଖାଇବାର ସମ୍ଭାବନା ରହିଛି, ଏଣୁ ଗନ୍ଧିପୋକର ଆର୍ଥିକ ଦେଳି ସୀମା ଅର୍ଥାତ୍ ବୁଦା ପ୍ରତି 2 ଗନ୍ଧିପୋକ ଦେଖାଦେଲେ ନିୟନ୍ତ୍ରଣ ପାଇଁ ଇମିଡାକ୍ଲୋପ୍ରିଡ୍ 6% ସହିତ ଲାମ୍ବଡ଼ା ସାଇହାଲୋଥ୍ରିନ୍ 4% ଏସ୍ଏଲ୍ର ମିଶ୍ରିତ ଔଷଧକୁ ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ମୁଗ କ୍ଷେତରେ ଯୌପୋକ ଲାଗିବାର ଦେଖାଗଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର ଇମିଡାକ୍ଲୋପ୍ରିଡ୍ କିମ୍ବା 0.3 ଗ୍ରାମ ଥାୟୋମେଥୋଗ୍ରାମକୁ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗକୁ ଦେଖି କ୍ଷେତରେ ପ୍ରୟୋଗ କରନ୍ତୁ। ଯଦି ମୁଗ କ୍ଷେତରେ ଫଳ ଧରିବା ସମୟରେ ଫଳ ଛେଦକ କିମ୍ବା ଫଳବିନ୍ଧା ପୋକର ପ୍ରକୋପ ଦେଖାଯାଏ ତାହେଲେ ଏହାର ନିୟନ୍ତ୍ରଣ ପାଇଁ 0.3 ମିଲିଲିଟର କ୍ଲୋରା ଟ୍ରାନିପ୍ରୋଲ 18.5 SC କିମ୍ବା 0.4 ଗ୍ରାମ ଏମାମିଟିନ୍ ବେଞ୍ଜୋଏଟ୍ ପ୍ରତି ଲିଟର ପାଣିରେ ମିଶାଇ ଶୁଷ୍କ ପାଗ ଦେଖି ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମିୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମିଟିନ୍ ବେଞ୍ଜୋଏଟ୍ 5% SG 80 ଗ୍ରାମ କିମ୍ବା କ୍ଲୋରା ଟ୍ରାନିପ୍ରୋଲ 18.5% SC 80 ମିଲିଲିଟରକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଡ଼ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବିଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାଇବା ଉଚିତ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜାଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ, କିମ୍ବା ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରା ଟ୍ରାନିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ଅବଶିଷ୍ଟ ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ପବନ 50-60 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: ಎಂ ಆಕಾಶವಾಣಿ ಸಂಪ್ರತಿ ವಾರ್ತಾ ಶುರುವಿಂತಾಂ ಪ್ರವಾಚಕ ಡಾಕ್ಟರ್ ಗಣೇಶ ಹೆಗಡೆ। ಅಥ ವಾರ್ತಾ ಪ್ರಧಾನಮಂತ್ರಿ ಶ್ರೀ ನರೇಂದ್ರ ಮೋದಿ ಪಂಚರಾಷ್ಟ್ರಯಾತ್ರಾಯಾಃ ಪಂಚಮಂ ಅಂತಿಮಂ ಚ ಚರಣಂ ಸಫಲತೆಯ ಸಂಪಾದ್ಯ ಇಟಲಿ ದೇಶಾತ್ ನವದಿಲ್ಲೀಂ ಪ್ರತ್ಯಾಗತವಾನ್। ಹ್ಯಃ ಭಾರತ ಇಟಲಿ ದೇಶಯೋಃ ಮಧ್ಯೆ ವಿಶೇಷ ರಣನೈತಿಕ ಸಹಯೋಗ ರೂಪೇಣ ಸ್ವಸಂಬಂಧಸ್ಯ ಉನ್ನಯನಸ್ಯ ಘೋಷಣಾ ಅಭವತ್। ಕೃಷಿಃ ಮಹತ್ವಪೂರ್ಣ ಖನಿಜಃ ಆಯುರ್ವೇದಃ ವಿಜ್ಞಾನಂ ತಂತ್ರಜ್ಞಾನಂ ಇತ್ಯಾದಿಷು ಅನೇಕೇಷು ಕ್ಷೇತ್ರೇಷು ದ್ವಯೋಃ ದೇಶಯೋಃ ಮಧ್ಯೆ ಅನೇಕಾಃ ಸಂಧಯಃ ಹಸ್ತಾಕ್ಷರಿತಾಃ। ಕರ ಅಪರಾಧಾನಾಂ ಧನಶೋಧನಸ್ಯ ಆತಂಕ ವಿತ್ತಪೋಷಣಸ್ಯ ಚ ನಿವಾರಣಾರ್ಥಂ

ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସକାଳ 7:30 ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା। ସକାଳ 7:25 ପ୍ରସାର କରିବୁ କାର୍ଯ୍ୟକ୍ରମ ହେ ନମସ୍ୟ, ଉପସ୍ଥାପନାରେ ଅଛନ୍ତି ରଶ୍ମିତା କୁମାରୀ ଦଳାଇ। ସକାଳ 8:30 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ। ସକାଳ 8:45 ପ୍ରସାର କରିବୁ କେତୋଟି ସୁଗମ ସଙ୍ଗୀତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358 ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛ ଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋତ୍ସାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡର୍ରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କ୍ରୀଡ଼ାରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା, ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା, ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରେ। ଗଣତି କାର୍ଯ୍ୟ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗ ମୁଖ୍ୟ ପରିଚାଳକ ସୁଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରୀତିରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷା ଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠି ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱର

0: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଦୁଇଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରଭାବ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପେଟିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦ ଅଳସ ଭାଙ୍ଗିବାକୁ ହେଉ ବା ଦିନ ସାରା କାମର ଥକା ମେଣ୍ଟାଇବାକୁ ହେଉ, ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ 4 ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20ରୁ 25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍-ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେନ୍, ଥିଓରୋମିନ୍, ଥିଓଫାରିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେନ୍, ଅର୍ଥାତ୍ 1 କପ୍ ଚା'ରେ 30-90 ମିଲିଗ୍ରାମ୍ କ୍ୟାଫେନ୍ ଥାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟି'ରେ 50% କମ୍ କ୍ୟାଫେନ୍ ରହିଥାଏ। ଏହା ଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ୍, ଫ୍ଲାଭୋନଏଡ୍ସ, ଟାନିନ୍, ଫ୍ଲୋରାଇଡ୍, ଆଲୁମିନିୟମ୍ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଳାନ୍ତ ଲାଗୁଥାଏ ସେତେବେଳେ ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରେ ଏବଂ କ୍ଳାନ୍ତି ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ ଅତିଶୟ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ବୃଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ ଯାହାକୁ ଫ୍ରି ରାଡିକାଲ୍ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ, ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟି ଅକ୍ସିଡେଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟି'ରେ ମୁଖ୍ୟତଃ ଏହି ଆଣ୍ଟି ଅକ୍ସିଡେଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ୍ ଆମର ଅନ୍ତନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ୍ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବ ଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇବେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା,

0: ଚିଡ଼ଚିଡ଼ାପଣ ନିଦାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ଼ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ଼ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟ ଶୁଣୁଥିଲେ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ପାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣ

0: ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ୍, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ये भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए भारत के अन्नदाताओं को यह मेडल समर्पित करता हूँ।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ୍ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285 ଜଣଙ୍କ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000 ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସାମାଜିକ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ

0: ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବଳ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବଳ ଲଗାଇବା କାର୍ଯ୍ୟରେ ଟାଳକୂଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4,000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2,200 କିଲୋମିଟର ରହିଛି। ସେଥିମଧ୍ୟରୁ 1,600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବା ବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୋଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ୱିକେଟ୍ ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିୟନ୍ସିପ୍ରେ ବାଂଲାଦେଶ 5 ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8 ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 8 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3ରେ ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ୱିକେଟ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ଶୁଣିଲେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକରୁ, ଆକାଶବାଣୀ ବ୍ରହ୍ମପୁର। ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ 7:25। ଶୁଣନ୍ତୁ କାର୍ଯ୍ୟକ୍ରମ ହେ ନମସ୍ୟ। ଉପସ୍ଥାପନାରେ ଅଛନ୍ତି ରଶ୍ମିତା କୁମାରୀ ଦଳାଇ। ସାକ୍ଷାତକାରରେ ଅଛନ୍ତି ବିଶିଷ୍ଟ ଫିଲ୍ମ, ଟେଲିଫିଲ୍ମ ଓ ସିରିଏଲ୍ ଡ୍ରାମା ଅଭିନେତ୍ରୀ ବନ୍ଦନା ମହାପାତ୍ର। କାର୍ଯ୍ୟକ୍ରମଟି ଶୁଣନ୍ତୁ ଏହି ବିଜ୍ଞାପନ ବିରତି ପରେ।
2: मजबूत घर बिल्कुल उस पिता की तरह होता है जो हर मौसम सहकर भी घर की नींव को कभी हिलने नहीं देता।
3: आपके घर के लिए भरोसे का दूसरा नाम चेटिनाड सीमेंट का मैक्स ग्रेड सीमेंट, 64 सालों की बुनियाद के साथ। चेटिनाड सीमेंट, द परफेक्ट कंक्रीट चॉइस।

ଆଜିର ହେ ନମସ୍ୟ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ, କଳାକାର ଏଭଳି ଜଣେ ମଣିଷ ନିଜ କଳା ଦ୍ୱାରା, ନିଜ ପ୍ରତିଭା ଦ୍ୱାରା ସମାଜକୁ ଆନନ୍ଦ ଦିଏ, ଶିକ୍ଷା ଦିଏ, ସଚେତନ କରେ। ସେ ସଙ୍ଗୀତ କୁହନ୍ତୁ କିମ୍ବା ନୃତ୍ୟ, ଅଭିନୟ କୁହନ୍ତୁ କିମ୍ବା ଚିତ୍ରକଳା, ଲେଖାଲେଖି କୁହନ୍ତୁ କିମ୍ବା ଶିଳ୍ପକଳା, ଏ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଆମେ କଳାକାର କହୁ। ଆଉ ଜାଣିଛନ୍ତି, କଳାକାରଙ୍କ ଜୀବନ ସହଜ ନୁହଁ। ସେମାନେ ସଫଳତା ପାଇବା ପାଇଁ ଅନେକ ସମୟ ଧରି ପରିଶ୍ରମ କରନ୍ତି, ଅଭ୍ୟାସ କରନ୍ତି, ସଂଘର୍ଷ ମଧ୍ୟ କରନ୍ତି। ଆଉ ଅନେକ ସମୟରେ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଆଉ ବେଳେବେଳେ ଏ ସମସ୍ତଙ୍କୁ ଖୁବ୍ ଅବହେଳା କରେ, ଅନେକ କଷ୍ଟର ସମ୍ମୁଖୀନ ମଧ୍ୟ କରାଏ। କିନ୍ତୁ ନିଜ କଳା ପ୍ରତି କଳାକାର ଭଲ ପାଇବା ରଖେ, ନିଷ୍ଠା ରଖେ, ସେମାନଙ୍କୁ ଆଗକୁ ବଢ଼ିବାର ସବୁବେଳେ ନିଜ କଳା ପ୍ରେରଣା ଦିଏ। କଳାକାରମାନେ ସମାଜର ସଂସ୍କୃତି ଆଉ ପରମ୍ପରାକୁ ଜୀବନ୍ତ ରଖନ୍ତି। ସେମାନଙ୍କ କଳା ଲୋକଙ୍କ ମନକୁ ଛୁଏଁ ଆଉ ନୂତନ ଚିନ୍ତାଧାରା ଗୋଟେ ଜଗାଏ। ଜଣେ ଭଲ କଳାକାର କେବଳ ମନୋରଞ୍ଜନ କରନ୍ତି ନୁହେଁ, ସମାଜକୁ ଭଲ ବାର୍ତ୍ତା ମଧ୍ୟ ଦିଅନ୍ତି। ତାହେଲେ ଆପଣ ଭାବୁଥିବେ, ମୁଁ ଆଜି କଳାକାରଙ୍କ ଉପରେ କାହିଁକି କହୁଛି? ହଁ ଶ୍ରୋତା ବନ୍ଧୁ, ଆଜି ଆମେ କଥା ହେବା ଏଭଳି ଜଣେ କଳାକାର ଯିଏ ଅନେକ ମଞ୍ଚରେ ଲୋକଙ୍କୁ ହସାନ୍ତି, କନ୍ଦାନ୍ତି ମଧ୍ୟ, ଆଉ ତାଙ୍କର ସେ ଜୀବନ୍ତ କଳା ଆମକୁ ସବୁବେଳେ ବାନ୍ଧି ରଖିଛି। ଆସନ୍ତୁ କଥା ହେବା ଆଜି ଜଣେ ମଞ୍ଚ ଅଭିନେତ୍ରୀ, ତା ସହିତ ଅନେକ ସିରିଏଲ୍ ମଧ୍ୟ।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଜାଣିବାକୁ ଚାହିଁବୁ କେମିତି ଅଛନ୍ତି? ମୁଁ ମଧ୍ୟ ବହୁତ ଭଲ ଅଛି। ଆଉ ଆପଣଙ୍କର ମୁଁ ଜଣେ ବଡ଼ ପ୍ରଶଂସକ, ସବୁବେଳେ ଆପଣଙ୍କ ଅଭିନୟକୁ ଦେଖି ଆସିଛୁ, ଛୋଟବେଳୁ କୁହନ୍ତୁ କିମ୍ବା ବଡ଼ ହେବା ପରେ ପରେ। ଆଉ ଆପଣଙ୍କୁ ଦେଖି ମଧ୍ୟ ପ୍ରଭାବିତ ମଧ୍ୟ ହେଇଛୁ। ଆପଣ ଯେହେତୁ ଏତେ ସୁନ୍ଦର ଅଭିନୟ କରନ୍ତି, ତା ସହିତ ଆମ ସମସ୍ତଙ୍କୁ ବାନ୍ଧି ବି ରଖନ୍ତି, ତ ଏଇ କଳାଟା ନିହାତି ଆମେ ବହୁତ ସାରା କଥା ହେବା ଆପଣଙ୍କ ସହିତ। କିନ୍ତୁ ପ୍ରଥମେ କୁହନ୍ତୁ, ଯେତେବେଳେ ଛୋଟ ଥିଲେ ଆପଣ ଅଭିନୟ ପ୍ରତି ଆକୃଷ୍ଟ ହେଲେ ନା ବଡ଼ ହେବା ପରେ?
1: ମତେ ଡ୍ରାମା କରିବା ପାଇଁ ବହୁତ ଭଲ ଲାଗୁଥିଲା, ଗୀତ ଗାଇବା ପାଇଁ ଭଲ ଲାଗୁଥିଲା, ଡ୍ୟାନ୍ସ କରିବା ପାଇଁ ଭଲ ଲାଗୁଥିଲା। କିନ୍ତୁ ଘରେ ମତେ ସେମିତି ସୁଯୋଗ ଦଉନଥିଲେ, ବାଡ଼ଉଥିଲେ, ମା ବାଡ଼ଉଥିଲେ, ବାପା ବାଡ଼ଉଥିଲେ, କୌଣସି କ୍ଷେତ୍ରରେ ବି ମତେ ମନା କରନ୍ତି ଯେ ଏସବୁ ନାହିଁ ପାଠ ପଢ଼। କିନ୍ତୁ ମୁଁ ଘର କଥା ନ ମାନି ଏମିତି ଅନ୍ନପୂର୍ଣ୍ଣା ଏ ଗ୍ରୁପ ଦୁଃଖ ହେଇଥିଲେ ବାବା, ସେ ମତେ ଝିଅ କରିଥିଲେ, ତା ପାଖକୁ ଯାଇକି ଗୋଟେ 6 ମାସ ରହିଲି, କିଛି କାମ ଦେଲେନି, 6 ମାସ ପରେ ଗୋଟେ କାମ ମିଳିଲା, ତାପରେ ମା ଯାଇକି ନେଇକି ପଳେଇ ଆସିଲେ, ବହୁତ କିଛି ଟର୍ଚର ହେଇଗଲା ମୋ ଲାଇଫରେ। କିନ୍ତୁ ମୁଁ ବହୁତ ମାନେ ଭଲ ପାଏ କଳାକୁ, ହେଲା ନା?
0: ଯେମିତି କୁହନ୍ତି ଏବେ ଦୁନିଆ ବଦଳିଲାଣି, ତା ସହିତ ସେମାନଙ୍କ ଚିନ୍ତାଧାରା ମଧ୍ୟ ବଦଳିଲାଣି, କିନ୍ତୁ ଏବେ ଭାବୁଥିଲେ କଳା ମାନେ
1: ଗୋଟେ ଅଲଗା ପ୍ରକାର ଭାବନ୍ତି ଯେ ବାହାରେ ଝିଅଟା ଯିବ, ଏମିତି ଏସବୁ ଜିନିଷ ଭାବନ୍ତି, ଠିକ ଅଛି। ତଥାପି ବହୁତ କଷ୍ଟରେ ବହୁତ ମାନେ ସେସବୁ ଜିନିଷ ତ ମୁଁ କହିବି ପାରିବିନି, ମୋ ଲାଇଫରେ ଯେତିକି କଷ୍ଟ ମଧ୍ୟ ପାଇଛି, ଯେତିକି ଦୁଃଖ ପାଇଛି, କେବଳ କଳା ପାଇଁ। ଓକେ,
0: ସେଇଥିପାଇଁ କୁହନ୍ତି କଳାକାରଙ୍କ ଜୀବନଟା ବହୁତ କଷ୍ଟ,
1: ବହୁତ କଷ୍ଟ, ଏବେ ବି କଷ୍ଟ ଯେ, କିନ୍ତୁ ଆଗର ଲୋକମାନଙ୍କର ମେଣ୍ଟାଲିଟି ଗୋଟେ ଅଲଗା ପ୍ରକାର ଥିଲା, ଏବେ ପୁରା ଅଲଗା। ଏବେ ପୁରା ଫ୍ରିଲି ଛାଡି ଦଉଛନ୍ତି, ନ ଛାଡି ବି ଘରୁ ପଳଉଛନ୍ତି ସମସ୍ତେ, କାହାକୁ ଖାତିର ବି କରୁନାହାନ୍ତି। ବର୍ତ୍ତମାନ ସେଇ ଦୁଃଖ କଷ୍ଟରେ ମୁଁ ପାଠ ପ୍ଲସ୍ ଟୁ ପର୍ଯ୍ୟନ୍ତ ପାଠ ପଢିଲି, ପାଠ ବି ପଢିଥାନ୍ତି, ଏଇଥିପାଇଁ ଏଇ ଡ୍ରାମା ଗୀତ ନାଚ ହେଲା କରି କରି କରି କରି ଲାଇଫ୍ରେ ମୁଁ ଦୁଃଖ ମାନେ କଷ୍ଟ ସମ୍ଭାଳି ସମ୍ଭାଳି ସମ୍ଭାଳି ସମ୍ଭାଳି ବଡ ହେଲି। ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ପଢିଛି ଲଭ୍ମେଣ୍ଟ, 17 ବର୍ଷର ବାହାଘର ବାହାରିଗଲି, କହିଲି ତ ବାହାଘର ହେଲି, ମତେ ଧରି ପଳେଇଲେ, ବୋଲେ ଓକେ ଚାଲ। ବାପା ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରନ୍ତି, ମୁଁ ବି ପୋଲିସକୁ ଭଲ ମନେ ମନେ ଭାବୁଥିଲି, ଜାଣୁନଥିଲି କିଛି, ମୋର ମାଛ ଖାଏ ବୋଲି ସିଏ ବାହା ହବ ପୋଲିସ, ଏଇ ଲୋକେ ବାହା ହେଇପଡ଼ିଲି, ଠିକ ଅଛି ବାହା ହେଲା ପରେ ଛୁଆପିଲା ନେଇକି ସଂସାର କରି ଘରେ ରହିଗଲି, ଆଉ କୌଣସି କାମ ଦାମ କରେ, ତା ବାପା ଟିକେ ଭଲ ମଣିଛନ୍ତି ବୋଲି ମତେ ଗୋଟେ ଅନୁଷ୍ଠାନରେ କରିଦେଲେ, କଲା ପରେ ପରେ ଆସ୍ତେ ଆସ୍ତେ ଆସ୍ତେ ଲିପିଟା ଯେତେବେଳେ ହେଇଗଲା, ଝିଅ ଯେତେବେଳେ ହେଇଗଲା, ମତେ ସମସ୍ତେ କୁହନ୍ତି ଯେ ତୁ ଯେମିତି ଡ୍ରାମା ବାଲି ହେଇଛୁ, ନାଚ ବାଲି ହେଇଛୁ, ତୋ ଝିଅ ସେ କରିବୁ, ତା ବାବା ବି କୁହନ୍ତି ଝିଅକୁ ସେମିତି କରିବ, ଡାଇରେକ୍ଟ ଗୋଟେ ଆମେ କରିବା। ମୋ ମନ ଭିତରେ ଥିଲା ମୋର ସୁନ୍ଦରୀ ଝିଅ ହେଇଛି, ମୁଁ ଗାଁ ବେକାର ଏଇ ଆଏସ୍ ଓଏସ୍ କରିବେ, ଡାଇରେକ୍ଟ ମୁଁ ନେଇକି ତାକୁ ହିରୋଇନ୍ କରିବି, ବହୁତ ଭଲ ସହିତ ତାକୁ ନେଇକି ମୁଁ ଇଣ୍ଡଷ୍ଟ୍ରିରେ ପାଦ ଦେଲି, ସେ ବି ଇଚ୍ଛା କରୁନଥିଲା, ମାଡ ଗୁଡାଏ ଖାଇଲା, ବହୁତ କିଛି ମା ବହୁତ କିଛି ଝଡ଼ ମାନେ ଏତେ ସେଇ ଯୋଉ ବାତ୍ୟା ଭଳିଆ ଝଡ଼ ସୋଲାମେ ଯୋଉ ଝଡ଼ ହୁଏନି, ସେଇ ଝଡ଼ ମୋ ଲାଇଫରେ ଯାଇକି ଆଜି ଭଗବାନଙ୍କ ଆଶୀର୍ବାଦରୁ ବହୁତ ଭଲରେ ଅଛି, ଭଲ କଳାକାରଟିଏ ବି ମୋ ଝିଅ, ଭଲ କଳାକାରଟିଏ ବି ମୁଁ ଭାବୁଛି।
0: ନିହାତି ନିହାତି ଆମେ କହିବୁ। ଏବେ ମତେ ଗୋଟେ କଥା କୁହନ୍ତୁ, ଆପଣଙ୍କୁ ଭଲ କଣ ଭଲ ଲାଗେ, ଯେତେବେଳେ ଆପଣଙ୍କୁ ଲୋକ ଜାଣୁଥିଲେ ଯେ ବନ୍ଦନା ମହାପାତ୍ର ବହୁତ ଜଣେ ଭଲ କଳାକାର ବା ଅଭିନେତ୍ରୀ, ସେତେବେଳେ ଭଲ ଲାଗୁଥିଲା ନା ଯେ ଲିପିଙ୍କ ମାମା କହିଲେ ଭଲ ଲାଗୁଛି?
1: ନା ନା ନା, ସେଟା ହଉଛି ଲିପିର ମାମା କହିଲେ ମତେ ଭଲ ଲାଗୁଛି, ମତେ ଭଲ ଲାଗୁଥିଲା ବନ୍ଦନା ମହାପାତ୍ର ଗୋଟେ ଭଲ କଳାକାର, ଭଲ ସେଟା ଭଲ ଲାଗୁଥିଲା, ସେଟା ଭଲ ଲାଗୁଥିଲା, କେବଳ ମତେ ଭଲ ଲାଗୁଥିଲା, ଦର୍ଶକଙ୍କୁ ଭଲ ଲାଗୁଥିଲା, କିନ୍ତୁ ଗୋଟେ ମାର ହୃଦୟ ଭିତରେ କେବଳ ଲିପିଟାକୁ ମତେ ଭଲ, ଲିପିର ମା ବୋଲି କହିଲେ ମତେ ଖୁସି ଲାଗେ, ମା ଏଟା ହଉଛି।

0: ନେଇଯାଇଥିଲେ ଦେଖିଲା ସେ ନୂଆ ଫିଲ୍ମ ଯେତେବେଳେ ସେତେବେଳେ କାଳିଆ ହେଇକି ଲମ୍ବା ହେଇକି ଗୋଟେ ଅଳିଆ ଦେଖା ଦେଇଥିଲି ମୋତେ ନେଇଥିଲେ ସେ ଯୋଉ ବୈଶାଖୀ ଅବା ଯୋଉ ଚରିତ୍ରଟା କରୁଛି ସେ ଚରିତ୍ର କଲା ପ୍ରଡକ୍ସନ ମନା କରିଦେଲା ଡାଇରେକ୍ଟର ମନା କରିଦେଲେ ଦେଖିବା ମୋତେ ନେଇଥିଲେ ବହୁତ କଷ୍ଟରେ ନା କରେଇଛି ମା ବହୁତ ଆଜିକା ଡେଟରେ ବି ଆଜି ପର୍ଯ୍ୟନ୍ତ ବି ସେ ଝିଅ ମଛେ ମଛେ ମତେ ଯିବାକୁ ପଡୁଛି ସବୁ ଜାଗାରେ ମୋର କାମ ମୋର ସୁଟିଂ ଫୁଟିଂ ବନ୍ଦ କରିକି ତା ପଛକୁ ମତେ ଯିବାକୁ ପଡିବ ତା ପାଇଁ ମୁଁ ଦୀର୍ଘ 20-21 ବର୍ଷ ଡେଡିକେଟ କରିଦେଲି ତାକୁ ପୁରା ପୁରି ସେ ଗୋଟେ ପଦ କଳାକାର ହଉ ସେ ବହୁତ ନା କରୁ ଆଉ ଯୋଉଟା ହେଇଯାଇଛି
1: ଗୋଟେ ଝିଅଟିର କ୍ୟାରିୟରରେ ମାଙ୍କର ପୁରା ସମ୍ପୂର୍ଣ୍ଣ ସହଯୋଗ ଥିଲେ ହିଁ ସେ ବହୁତ ଆଗକୁ ଯାଇପାରେ ଆଉ ସେଇଟା ଆପଣଙ୍କର ସହଯୋଗ ନିହାତି ଅଛି ଆଉ ତାହେଲେ ଯାଇକି ଗୋଟେ ଝିଅ କଳାକାର ହେଇପାରୁଛି ଆଚ୍ଛା ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ ଆପଣ ଯେତେବେଳେ ଏ କଳାକାର ଇଏକୁ ପାଦ ଥାପିଲେ ଆପଣଙ୍କୁ କଣ କଣ ସବୁ ଶୁଣିବାକୁ ପଡିଲା ବା କଣ ଆପଣଙ୍କ ବିପଦର ସବୁ ସମ୍ମୁଖୀନ ହେଲେ
0: ବହୁତ କିଛି ଶୁଣିବାକୁ ପଡିଲା ବହୁତ କିଛି ମାନେ ଯୋଉଟାକି ନ ହେବା ଜିନିଷଟାକୁ ବି ମତେ ଶୁଣେଇଲେ ଲୋକ ଆଉ ଗୋଟେ କଥା ଜାଣ ମାନେ ପବ୍ଲିକ ର କାମ ହଉଛି କହିବା ଆମେ ମୁଁ ସେସବୁ ଜିନିଷକୁ ଖାତିର କଲିନି ମାନେ ଯେତେ ପ୍ରକାର ମତେ ମୋର ଚରିତ୍ର ଉପରେ ଆକ୍ଷେପ କରି କହିଲେ ମତେ ପୁରା ପୁରି ଟର୍ଚର ବି କଲେ ଇଭିନ୍ ମୋ ଘର ଲୋକ ବି ମୋର ନିଜ ଘର ଲୋକ ବି ଆଜି ପର୍ଯ୍ୟନ୍ତ ମୋ ନିଜ ଘର ଲୋକ ଭଲ ପାଆନ୍ତିନି କଳା ଫଳା ଭଲ ପାଆନ୍ତିନି କିନ୍ତୁ ମୁଁ ସେସବୁ ଜିନିଷକୁ ଖାତିର କଲିନି କୁହନ୍ତି ବହୁତ କିଛି କୁହନ୍ତି ସେଟାକୁ ମୁଁ କଣ କରେ ଏକାନାରେ ପସାଇ ଦେଲି ସେମାନେ ବାହାର କରିଦେବି ମୁଁ କହିଲି ମତେ ଆଗକୁ ବଢିବାର ଅଛି ମୋ ଝିଅକୁ ଆଗକୁ ବଢିବାର ଅଛି ବାସ୍ ମୋର ଆଉ ଆଗ ପଛକୁ ମୋର ଚାହିଁବାର ନାହିଁ ମୁଁ ଆଗକୁ ବଢିବି ମିନ୍ସ ଆଗକୁ ବଢିବି ଶୁଣିଛି ବହୁତ କଥା ନାଇଁ ନଥିବା କଥା ବି ମତେ କୁହା ହେଇଛି କିନ୍ତୁ ମୁଁ ଖାତି କରିନିବା ମୁଁ ବି ସମସ୍ତଙ୍କ ପାଇଁ ଗୋଟିଏ କଥା କହିବି ଯେ ଲୋକ କହିବେ ତାଙ୍କ କାମ ହଉଛି କହିବା କିନ୍ତୁ ଆମେ ଯଦି ସେ କଥାକୁ ଶୁଣିକି ଆମେ ଯଦି ଭାଙ୍ଗି ପଡିବା ତାହେଲେ ଆମେ ଆଗକୁ ଯାଇପାରିବାନି କାହା କଥା ଶୁଣିବାନି ସତ୍ ପଥରେ ଚାଲ ଭଗବାନ ପଛରେ ଅଛନ୍ତି ଭଗବାନ ଯଦି ଦଣ୍ଡ ଦେବେ ଜାଣିଲୁ ଯେ ଆମେ ଭୁଲ କରିଛ ଭଗବାନ ଟିକେ ଦଣ୍ଡ ଦେଲେ ପବ୍ଲିକ ଦଶ ତ ଏମାନେ କଣ ଦଣ୍ଡ ଦେବେ ଆଗେଇ ଚାଲ ମୁଁ ଏତେ କଥା ସମସ୍ତଙ୍କୁ ଆଜି ପର୍ଯ୍ୟନ୍ତ ବି କୁହେ କିଏ କଣ କହିଲା କିଏ କଣ ନ କହିଲା ଏସବୁ ଜିନିଷ କଥା ଖାତିର କରିବା ଉଚିତ ଏବେ ଲିପି ବାହା ହେଇନି ଦୁନିଆ କଥା କହୁନାହାନ୍ତି ମୁଁ ସେ ବାହା ହେବିନି ମନା କରିଦେଉଛି ନା ଆଉ ବାହା ହେବିନି ମୋର ଇଚ୍ଛା ନାହିଁ ମୋର ବାହା ବାହା ହଉଛନ୍ତି ଦେଖି ମତେ ଡର ଲାଗିଲାନି ମା ମୁଁ ବାହାହେବି ତା ବୋଲି କଣ ତାକୁ ଜବରଦସ୍ତି କରିକି ଯୋଉ ଅଗାଡି ମାଡି ହାତରେ ଟେକିଦେବି
1: ଜମା ନୁହଁ ନିଜ ଜୀବନର ପ୍ରତ୍ୟେକଟି କଥା ନିଜେ ନବା ଦରକାର ବା ନିଜେ ଚୟନ କରିବା ଦରକାର ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ ଆପଣ ଜୀବନରେ ବହୁତ ଖୁସି କରାଇଥିଲେ
0: ମୁଁ ଖୁସି ହେଇଥିଲି ଯେ ଲିପି ଯେତେବେଳେ ଫାର୍ଷ୍ଟ ତା କଲେଜ ମାନେ କଲେଜରେ ପଢୁଥିଲା ହେଲା କଲେଜ ଚାମ୍ପିଅନ ହେଲା ତାର ଟିଭିରେ ବାଜିବ ସିଏ ଠିକ ଅଛି ଟିଭିରେ ବାଜିବ ସେ ଖୁସିଟା ମାନେ ଆଜି ପର୍ଯ୍ୟନ୍ତ ମୁଁ କାଲି ବି ତା ସହିତ କଥା ହଉଥିଲି ମା ମୁଁ ସେଦିନ କିଛି ଖୁସିରେ ନେଇନି ଲିପି ଯାଇଥିଲା ପୁଚମ୍ପାଡ ପଡିଥିଲା ତାର କ୍ୟାମ୍ପ ପଡିଥିଲା ତାପରେ ସେ ଯୋଉଦିନ କହିଲେ ଡିଡି ୱାନ୍ ରେ ଦବ ଆମର ମହାମାୟୀ କଲେଜ ସବୁ ନାଚ ଫାଚଳ ଡିଡି ୱାନ୍ ରେ ଦବ ଲିପି ଗୋଟେ ଭାରତ ମାତାର ବ୍ୟବସାୟ କରିଥିଲା ଯୋଉଟାକି ମୁଁ ତାକୁ ଶିଖେଇଥିଲି ବନ୍ଦେ ମାତର ହେଲା ସେଇଟା ଶିଖେଇଥିଲି ସେ କହିଲା ମୋର ଘରେ ଏକୁଟିଆ ଘରେ ଆଉ କେହି ନାହାନ୍ତି ମୁଁ ତଳେ ଶୋଇକି ଟିଡ଼ାକୁ ଲଗେଇକି ଅଛି କେହି ନାହାନ୍ତି ଘରେ ଆଉ କେତେବେଳେ ଦବ ବୋଲି ମୋ ସେତେବେଳେ ଲ୍ୟାଣ୍ଡ ଫୋନ୍ ମୋବାଇଲ ଫୋବାଇଲ ର ସିଷ୍ଟମ୍ ନାହିଁ ତ ମୁଁ ତଳେ ଶୋଇକି ଟିଭିରେ ଲଗେଇଛି ଯେତେବେଳେ

0: ସେଥିରେ ଆମେ ଜୀବନରେ ଏତେ ଦୁଃଖ ଏତେ କଥା ଏତେ କାନ୍ଦ ହେଇଗଲା ପରେ ବି ସେଇ ଗୋଟେ ହେଇଛି।
1: ଆଉ ଗୋଟେ କଥା ଜାଣିବାକୁ ଚାହିଁବୁ ଯେ ଜୀବନରେ ଏମିତି କିଛି ଦୁଃଖ ରହିଯାଇଛି କି ଯେ ମୋର କିଛି ଆଶା ଏମିତି ଥିଲା ଯାହା ପୂର୍ଣ୍ଣ ହେଇପାରିଲା ନାହିଁ?
0: ମୋର ଆଶା ଥିଲା ନା, ସତ କହୁଛି ଆଜି ତ ସମସ୍ତେ ଶୁଣୁଛନ୍ତି ମୋ କଥାକୁ, ମୋର ଗୋଟେ ମାଆର ଆଶା ସବୁବେଳେ କଣ ଥାଏ ଯେ ତାଙ୍କ ଛୁଆ ପିଲାମାନେ ଭଲରେ ଖାଆନ୍ତୁ ଖୁସିରେ ଖାଆନ୍ତୁ। ଆଉ ମୋର ଗୋଟିଏ ଦୁଃଖ ହେଲା ଏତେ ହେଇଗଲା ଯେ ଛୁଆଟାକୁ ବାହାଘର ଦେଇକି ଘରଟେ କରିପାରିଲିନି, ସେ ଟୋଟାଲି ମନା କରିଦେଲା। ସେଟା ବହୁତ ଗୋଟେ ଦୁଃଖ, ମାଆର ହୃଦୟ ଭିତରେ ରହେ କହେନି କାହାକୁ, ବହୁତ କଷ୍ଟ ପାଏ ବହୁତ ଦୁଃଖ ପାଏ। ରାତିରେ ଯେତେବେଳେ ଶୋଇଥିବି ସେ କଥା ଭାବି ଭାବି କାନ୍ଦେ ଯେ ଏତେ ସୁନ୍ଦର ମାନେ ପିଲାର ଲାଇନ ଲାଗିଛି ବାହା ହବା ପାଇଁ, କିନ୍ତୁ ଗୋଟିଏ କଥା କହୁଛି ମା ମୁଁ ବାହା ହେବିନି, ମତେ ବାହାକୁ ଡର। ଏ ଗୋଟିଏ ଜିନିଷ କଣ ତା ମୋର ଭିତରେ ଉକିଛି ମୁଁ ଜାଣିନି ମା। ଏ ଗୋଟିଏ ମୋର ଅଫସୋସ ଲାଇଫରେ ଯେ ମୋର ଏତେ ସୁନ୍ଦରୀ ଝିଅ, ଏତେ ଟ୍ୟାଲେଣ୍ଟେଡ ଝିଅ ଆଉ ଏତେ ଘରୁଆ ଝିଅଟି ବାହା ହବା ପାଇଁ ମନା କରିଦେଲା, ଟୋଟାଲି ମନା କରିଦେଲା ନା ମୁଁ ମା ବାହା ହେବିନି। ଆଚ୍ଛା ବଡ ହେଇଗଲା ପରେ ପିଲାମାନେ ତାଙ୍କ କାନ୍ଧ ପାଏ, ମା ବାପା ଯଦି କହିବେ ସେମାନେ ଯଦି ମନା କରିବେ ଜବରଦସ୍ତି ଆଗ ଭଳି କଣ ଜବରଦସ୍ତି ଟାଣିପାରି ବାହାଘର କରିଦେବେ, ସେଟା ତ ଆମେ କରିପାରିବାନି ନା। ସେଇ ଗୋଟିଏ ଅଫସୋସ ମୋ ମନ ଭିତରେ ଅଛି ଆଉ ବାକି କିଛି ନାହିଁ, ଗୋଟେ ଏଇ ଗୋଟିଏ ଅଫସୋସ।
1: ଆଚ୍ଛା, ଘରେ ଘରେ ଯେତେବେଳେ ମିଶିକି ବସନ୍ତି ମା ଝିଅ, କୋଉ ବିଷୟରେ କଥା ହୁଅନ୍ତି? ଫିଲ୍ମ ବିଷୟରେ କଥା ହୁଅନ୍ତି ନା ଅଭିନୟ ବିଷୟରେ କଥା ହୁଅନ୍ତି ନା କୋଉ ବିଷୟରେ?
0: ନା ଆମ ଗୋଟିଏ ଆମର ସୁଟିଂ ସରିଗଲା, ସେପଟର କାମ ସରିଗଲା, ବାସ ବାହା ସେଟାକୁ ଛାଡିକି ଆମେ ପଳେଇଆସିଲୁ। ଏଇ ଥଟା ମଜା କଟି ବହୁତ କଟି ଗୁରୁ ମା ଝିଅ, ସକାଳୁ ସେ ଆମର ସର୍ଭେଣ୍ଟ ଯିଏ କାମ କରୁଥିବ ସେ ମୁଁ ଶୁଣୁଥିବୁ ଏମିତି ସେ ଇଆଡ଼ୁ ସବୁ କଥାବାର୍ତ୍ତା କରିକି ସିଏ ଥଟା ମଜା କଥା କହୁଥିବ ମୁଁ ମଜା କଥା ହଉଛି କରିକି ଆମ ପୁରା ପରେ 10:30-11 ସେ ସୋଫାଟା ଉପରେ ବସିକି ଦାନ୍ତ ଦେଖୁଛୁ।
1: ଯେମିତି କୁହାଯାଏ ମା ଯେମିତି ପ୍ରଥମ ଗୁରୁ ଯେମିତି ସେମିତି ପ୍ରଥମ ସାଙ୍ଗ ମଧ୍ୟ,
0: ସାଙ୍ଗ ବା ତାର ବେଷ୍ଟ ଫ୍ରେଣ୍ଡ ମୋ ସେ କହିବ ମତେ କହିବ ଏ ବୁଢ଼ି ମୁଁ ଲାଇ ଡୋଣ୍ଟ କଲ୍ ମି ବୁଢ଼ି ଓକେ ତୋଠୁ ଟୋକି ଭଳିଆ ଦୃଷ୍ଟି ଦେଇକି ଖୋଲି ବୋଲି କହିଲ ହଉ ଠିକ ଅଛି ସରଳ ସିଆ ବୁଲ ସେମିତି କହ ଯେ ଗୋଟେ ଖୁସି ଲାଗୁଛି ଏମିତି ଖୁସି ଲାଗେ ତା ସହିତ ବେଶୀ ସେ କରିକି ବହୁତ ଟାଇମ ମତେ ଦିଏ ଯେତେବେଳେ ସେ ଘରେ ଥିବ। ଆଜିକାଲିକା ପିଲାମାନେ ପୁଅ ଝିଅ ମାନେ ସବୁ ମା ବାପାକୁ ଟାଇମ ଦିଅନ୍ତିନି, ବଡ ହେଇଗଲା ପରେ ସେମାନେ ଭାବନ୍ତି ଆମେ ବହୁତ ଦୁନିଆର ଗଡ ଜିତି ଯାଇଛୁ, ମା ବାପାକୁ ସମୟରେ ବା ମା ବାପାକୁ ସମୟ ଦବ ନା କାହାକୁ ଦବ, ଯୋଉମାନେ କି ଜୀବନ ସାରା ତମ ପାଇଁ କରିଛନ୍ତି ତାଙ୍କୁ ହିଁ ସମୟ ଦିଅ ଯେ ତମର ଲାଇଫଟା ଭଲସେ କଟିବ ବହୁତ ଖୁସିରେ କଟିବ। ମାନେ ମୋର ଝିଅ ଗୋଟେ ଝିଅ ପୁଅ ଦୁଇଜଣ ଯାକ ମା ସମୟ ସବୁବେଳେ ଦିଅନ୍ତି, ବହୁତ ପ୍ରାୟୋରିଟି ଦିଅନ୍ତି ମତେ। ମୋର ଟିକେ ଯଦି କଣ ଗୋଟେ ଖଣ୍ଡିଆରେ ବି ଦେହରେ କଣ ହେଇଗଲା ଏମାନଙ୍କ ଚେହେରା ମୁଁ ଚୁପଚାପ ଖାଲି ଦେଖେ, ନ କି ମୁଁ ରୋଜଗାର କରୁଛି ବୋଲି ସେମିତି କିଛି ନାହିଁ, ଜଣାଯାଏ ଜଣାଯାଏ ଗୋଟେ ପିଲା କି ଗୋଟେ ଝିଅ ମା ବାପାକୁ କେତେଟା ପ୍ରାୟୋରିଟି ଦିଆହଉଛି
1: ଜଣାଯାଏ। ଗୋଟେ ମାତୃତ୍ୱ ସେତେବେଳେ ହିଁ ପୂର୍ଣ୍ଣ ହୋଇଯାଏ ଯେତେବେଳେ ପିଲାମାନେ ଆମକୁ ଭଲସେ ଟିକେ ବୁଝି ଦିଅନ୍ତି, ଯେତେବେଳେ ପିଲାମାନେ ଆମକୁ ଭଲ ପାଆନ୍ତି। ଆଉ ଗୋଟେ କଥା ଜାଣିବାକୁ ଚାହିଁବି, ନିହାତି ଭାବରେ ଆପଣ କେତୋଟି ଡ୍ରାମାରେ ଅଭିନୟ କରିଛନ୍ତି, ତା ସହିତ କୋଉ କୋଉ ଅଭିନୟ ଆପଣଙ୍କର ମନକୁ ଛୁଇଁ ଦେଇଛି?
0: ଡ୍ରାମାରେ ଫାଷ୍ଟ ଆଜି ସେଇ କଥା ସକାଳେ କହୁଥିଲି, ମୁଁ ହଉଛି ସଙ୍ଗୀତ ଅକାଡେମୀର ପୁରସ୍କାର ପାଇଥିଲି ଜାନକୀ ବନ୍ଧ ପଟ୍ଟନାୟକ ପାଖରୁ, ତାପରେ ମତେ ବେଷ୍ଟ ଆକ୍ଟର ହେଇଥିଲି ବିଜୁ ପଟ୍ଟନାୟକ ସାର୍ଙ୍କ ପାଖରୁ ପାଇଥିଲି। ଏଇଟା ମୁଁ ଲିପିକା ଆଜି ସକାଳେ ହିଁ କହୁଥିଲି, ମୁଁ ସେତେବେଳେ ବୁଝୁନଥିଲି ଯେ ସାର୍ଟିଫିକେଟ କେତେ ମୂଲ୍ୟ, କୁଆଡେ ସେ ଗଲା ଅଭେଇ ଗଲା, ମୁଁ ତାହେଲେ ଲିପି ପାଇଲା ବାଣିଜ୍ୟ ଆୱାର୍ଡ ପାଇଲା କାଲି ସେଇ ରବୀନ୍ଦ୍ର ମଣ୍ଡଳ ଯାଇଥିଲି ସେତେବେଳେ ଆଖିରୁ ଡ୍ରପ୍ ଲୁହ ବାହାରି ପଡିଲା, ଆଖି କାନ୍ଦିଲି ଟିକେ ଜଷ୍ଟ। ମୁଁ ଏଇ ଜାଗାରେ ମୁଁ ଆସିଥିଲି, ମତେ ସଙ୍ଗୀତ ଏକାଡେମୀର ପୁରସ୍କାର ମତେ ମିଳିଥିଲା,
1: ମୁଁ ଯୋଉ ଜାଗାରେ ପାଇଥିଲି ଆଜି ମୋ ଝିଅ ମଧ୍ୟ ପାଉଛି,
0: ଆଖିରୁ ଟିକେ ଲୁହ ବାହାରି ପଡିଲା ମୋ ସେଇ ଅସ୍ଥିର କାନ୍ଦଣା ଗୋଟେ କଥା ମୋ ଜୀବନରେ କେବେ ବି ଭୁଲିବିନି। ସେ ହଉଛି ବାଳକୃଷ୍ଣ ଦାସ, ଯିଏ ବ୍ରହ୍ମପୁର ଗଞ୍ଜାମ କଳା ପରିଷଦର ଡାଇରେକ୍ଟର ସେ ଥିଲେ, ସିଏ ମତେ ଡାଇରେକ୍ସନ ଦେଇଥିଲେ। ଆଉ ଗୋଟେ ହାତୀ କି ହୋମିଓପାତି ସେ ବାଲେଶ୍ୱର ରାଉରକେରାରେ କରିଥିଲୁ, ସେଇଟାରେ ଗୋଟେ ପାଇଲି। ତାପରେ କାର୍ତ୍ତିକ ରଥ ସାର୍ଙ୍କର ପାଇଥିଲି ବେଷ୍ଟ ଆକ୍ଟର ହେଇଥିଲି ବସ୍ତିର କାନ୍ଦଣା, ରାମଦାସ ତୁମେ ହାରିଗଲ, ଚାନ୍ଦନା ତୁମେ ତାରା, ମାଟି ତଳେ ସ୍ୱର୍ଗଦ୍ୱାର, ଏସବୁ ଡ୍ରାମା ମୁଁ ଯେମିତି ଅଭିନୟ କରିଛି ଲୋକଙ୍କୁ ଯେତିକି କମିଛି। ଆଉ ଗୋଟେ ନିଜର ଅନୁଷ୍ଠାନରେ ସଂହାର କରିଥିଲି ବରଂପୁର, 8 ଦିନ ଲାଗିଲା ସଂହାରରେ, 5 ବର୍ଷ ଝିଅଟାକୁ ଗୋଟେ କନଷ୍ଟେବଲ ରେପ୍ କରିକି ମାରିଥିଲା ବରଂପୁର, ସେଇ ଆରେ ଲଜ୍ଜା ବୋଲି ଗୋଟେ ମାନେ ଆମର ତସ୍ଲିମ କଣ ତାଙ୍କ ନାଁ ବଙ୍ଗାଳୀ ରାଇଟର ଯିଏ ତସ୍ଲିମ ନାଜିରୁଦ୍ଦିନ ନା କଣ ଏମିତି ତାଙ୍କ ନାଁ, ସେଇ ତାଙ୍କ ତାକୁ କପି କରି ରମେଶ ମହାରଣା ଲେଖିଲେ ସଂଘାର।

0: ମାନେ କୁହାଯାଏ ଗୋଟେ ଫିଲ୍ମ ଅଭିନୟ ଅଲଗା, ଯେହେତୁ ବାରମ୍ବାର ସୁଟିଂ କରିବାକୁ ପଡେ, ତାକୁ ଏଡିଟ୍ କରିବାକୁ ପଡେ, କିନ୍ତୁ ଡ୍ରାମା ଅଭିନୟ ସମ୍ପୂର୍ଣ୍ଣ ଅଲଗା। ସେଠି ଲୋକଙ୍କୁ କନ୍ଦିବାକୁ ପଡେ, ଲୋକଙ୍କୁ ହସେଇବାକୁ ପଡେ, ଅଭିନୟ ଜୀବନ୍ତ କରିବାକୁ ପଡେ।
1: ବହୁତ ବହୁତ ଭଲ। ତାପରେ ମୁଁ ଗୋଟେ ଏମିତି କଳାକାର, ମୋର ଚାଲିଥିଲା ମାନେ ଦିଗପହଣ୍ଡିରେ ଚାଲିଥିଲା କୁକୁଡ଼ାଖଣ୍ଡି, କୁକୁଡ଼ାଖଣ୍ଡିରେ ଚାଲିଥିଲା ଡ୍ରାମା ଗୋଟେ ଚାଲିଥିଲା, ସେଟା ହଉଛି ମୋ ଭାଇ, ମୋର ତଳ ଭାଇଟା ସେଟା ରାୟଗଡ଼ାରେ, ଏ ଶୁକ୍ରବାରରେ ସେ ଗଲା, ଆର ଶୁକ୍ରବାରରେ ମୋର ଡ୍ରାମା ଚାଲିଥିଲା। ସେ ସିନ୍ରେ ବି ଲାଷ୍ଟ ସିନ୍ ଅଛି, ଭାଇ ମରିଯାଉଛି, ହେନ୍ତେ ହଠାତ୍ କିନା ଜଣେ ଆସିକି ମତେ କହିଲା ତୋ ଭାଇ ମରିଯାଇଛି, ସତରେ ମୋ ମୁଖ କନ୍ତା ନା ସାନ ଭାଇ ମରିଗଲା, ସୁଇସାଇଡ୍ କରିଦେଇଛି। ମୁଁ ଏମିତି ଚୁପକି ଠିଆ କି ଶୁଣିଲି। ତାପରେ ଆଉ ଲାଷ୍ଟ ସିନ୍ ହେଇନି, ଦର୍ଶକ ମାନେ ବସିଛନ୍ତି, ହଜାର ହଜାର ଦର୍ଶକ ବସିଛନ୍ତି, ତାଙ୍କର ଏତେ ଟଙ୍କା ପଇସା ଖର୍ଚ୍ଚ କରି ଡ୍ରାମା କରୁଛନ୍ତି, ମୁଁ କଣ କରିବି? ଚୁପେଇକି ଶୁଣିଲି ବୋଲି କଣ ହେଲା ନା, ଖୋକନ ମରିଗଲା ସୁଇସାଇଡ୍ କରିକି, ତୁ ଚାଲ ଶୀଘ୍ର ଘରକୁ। ମୁଁ କହିଲି ଯାଉଛି, କିଛି କଲିନି, ମୁଁ ସିନ୍ କଲି, ହେଲା ନା, ସିନ୍ କଲି। ସେଇ ଯୋଉ ଜିନିଷ, ସେଇ ଜିନିଷ ବି ମୋ ଜୀବନରେ କେବେ ଭୁଲିବିନି। ମୁଁ ଗୋଟେ କଳା, ଏମିତି ଗୋଟେ ଦୁଷ୍ଟ କଳାକାର କୁହନ୍ତିନି, ମୁଁ ସେଇଥିରୁ ପଟେ ସେମିତି ଭାଇ ମରିଛି, ସେମିତି ଗଲି, ସିଏ କଲି, ଖାଲି ସେଇ ପିଲାର ନାଁ ହଉଛି ସଞ୍ଜୟ ଥିଲା। ମୁଁ ଖୋକନ ଖୋକନ କରିକି କାନ୍ଦିଲି। ଖୋକନ ଭାଇର ନାଁ ଖୋକନ ଥିଲା, ସେ ଯୋଉ ହିରୋ ହେଇଥିଲା ସେ ହଉଛି ସଞ୍ଜୟ, ଭାଇ ଥିଲା ମୋର।
0: ମାନେ ଆପଣଙ୍କର ଡ୍ରାମା ସହିତ ନିଜ ଜୀବନର ଘଟଣା ମଧ୍ୟ
1: ହେଇଗଲା, କିନ୍ତୁ ଖୋକନ ଖୋକନ କହିଲି, ମାନେ କେହି ଡ ପକେଇଲେନି, ମନା କଲେ କହିଲେ ମନା କରୁଛି ତାକୁ କେହି କିଛି କୁହନି। ଦର୍ଶକ ମାନେ ପୁରା କାନ୍ଦି, ବୋଇ ପୁରା ଚିତ୍କାର ଛି କାନ୍ଦିଲେ, ମୁଁ ଯୋଉ ଆକ୍ଟିଂ ଟା କଲି ସେଇ କୁକୁଡ଼ା ଖଣ୍ଡିରେ ପୁରା ବା ବା। ତାପରେ ତ ମୋର ସେନ୍ସ ନାହିଁ, ଘରକୁ ନେଇ ଆସିଲା। କଳାକାର ମାନଙ୍କର ଲାଇଫରେ ବହୁତ କଷ୍ଟ, ସେମାନେ ବହୁତ ଦୁଃଖ କଷ୍ଟର ସହିତ ଅତିବାହିତ କରନ୍ତି, ସେଟା ପବ୍ଲିକ କେହି ବୁଝିପାରନ୍ତିନି, ଠିକ ଅଛି, ପବ୍ଲିକ ଜାଣିପାରନ୍ତିନି ଯେ କେତେ କଷ୍ଟରେ ଏମାନେ ବଡ ହେଇଛନ୍ତି। କିନ୍ତୁ ନିନ୍ଦା କରିବା ପାଇଁ ଡାକିଦେବ, ନିନ୍ଦା କରନ୍ତି, ଶୋଷଣୀୟ ଅଛି।
0: ଶେଷରେ ଯେହେତୁ ଆମ ପାଖରେ ଆଜି ଏତେ ବଡ ବିଶିଷ୍ଟ ଅଭିନେତ୍ରୀ ଅଛନ୍ତି, ଆମେ କିଛି କିଛି ମାତ୍ର ଝଲକ ଶୁଣିବାକୁ ଚାହିଁବୁ, କିଛି ବି ଗୋଟେ ଡାଇଲଗ ହେଇଯାଉ।
1: ଆକାଶ ଆକାଶ, ଆରେ ଶୁଣୁ, କାହିଁକି ତୋ ମା ପୁରା ଏଠି ଅପେକ୍ଷା କରିଛି, ତୁ ଆସିଲେ ମତେ ତୁ ପୁରା ନେଇଯିବୁ ମନ୍ଦିରକୁ, କହିଥିଲୁ ପୁରା ମନ୍ଦିର ନେଇଯିବୁ ମତେ, ଆରେ ଆସୁନୁ କାହିଁକି? କଣ କହିଲୁ? ଆକାଶର ଆକ୍ସିଡେଣ୍ଟ ହେଇଯାଇଛି, ତୁ କଣ କହୁଛୁ? ନା ତୁ ମିଛ କହୁଛୁ, ମୋ ପୁଅ ମତେ ଛାଡିକି କେବେ ବି ଯାଇପାରିବନି, ତୁ ଏତେ ବଡ ମିଛ କାହିଁକି କହିଲୁ? ମୋ ପୁଅ ମତେ ଛାଡି ଯାଇପାରିବନି, ଆକାଶ ଆକାଶ ତୁ ଫେରିଆ, ତୋ ମାଙ୍କୁ ତୁ ଫେରିଆ ବାବା।
0: ବହୁତ ବହୁତ ଚମତ୍କାର ଥିଲା,
1: ଏଇଟା ଗୋଟେ ସିନ୍ ଥିଲା। ଆକ୍ଚୁଆଲି ମୋ ପୁଅର ଆକ୍ସିଡେଣ୍ଟ ହେଇଛି, ସେ ମରିଯାଇଛି, ଏଇ ଗୋଟେ ସିନ୍ ଥିଲା। ପରି ସିରିଏଲ କରୁଥିଲି ଏଠି, 5 ବର୍ଷ କଲି ପରି ସିରିଏଲ, ଏଇ ଡାଇଲଗ ଟା ମୋର ପୁରା ହାର୍ଟ କୁ ଟଚ କଲା। ଏଇ ଡାଇଲଗ
0: ନିହାତି ବହୁତ ବହୁତ ଚମତ୍କାର, ଆମକୁ ଲାଗିଲା ସତରେ ଆମେ କିଛି ଟେଲିଭିଜନ ବା ରେଡିଓରେ ଶୁଣୁଛୁ, ସତରେ ବହୁତ ଜୀବନ୍ତ ଥିଲା ଆପଣଙ୍କର। ଆଜି ନିହାତି ଆମେ କହିବୁ ଶେଷରେ, ଆପଣଙ୍କ ଜୀବନ ବହୁତ ସୁନ୍ଦର ହଉ, ବହୁତ ଖୁସିରେ କଟାନ୍ତୁ, ତା ସହିତ ଆପଣ ସୁସ୍ଥ ରୁହନ୍ତୁ ଏଇ ଆଶା କରିବୁ। ଆକାଶବାଣୀ ବ୍ରହ୍ମପୁର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି, ଆପଣଙ୍କ ଜୀବନ ସୁନ୍ଦରମୟ ହେଉ।
1: ଓକେ ବେଟା,
0: ଥ୍ୟାଙ୍କ ୟୁ, ଆଜ୍ଞା।

ପ୍ରସାର କରିବୁ ସନ୍ଥ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସର 38ତମ ଭାଗ। ସନ୍ଧ୍ୟା 6:25 ଶୁଣିପାରିବେ ଗୀତଟିଏ କ୍ରମରେ ଏକ ଦେଶାତ୍ମବୋଧକ ଗୀତ। ରାତି 7 ଏବଂ ରାତି 8:15 ପ୍ରସାର କରିବୁ ଗୀତଟି ଓଡ଼ିଆ ଚଳଚ୍ଚିତ୍ର ଗୀତ। କୃଷକ ଭାଇ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ କିଷାନ ବାଣୀ ପ୍ରସାର କରିବୁ ରାତି 7:30। ଏଥିରେ ଆଜି ଉପସ୍ଥାପନାରେ ଅଛନ୍ତି ସୁକାନ୍ତି ମହାନ୍ତି। ଏଥିରେ ଆଜି ଆପଣମାନେ ଶୁଣିପାରିବେ ଜାତୀୟ ପ୍ରାକୃତିକ କୃଷି ମିଶନ ବିଷୟରେ ଏବଂ ମୁଗ ବିରି ଚାଷରୁ ହେଉଥିବା ଲାଭ ବିଷୟରେ। ରାତି 8 ଏବଂ ରାତି 10:30 ଶୁଣିପାରିବେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ ଏବଂ କେତୋଟି ଓଡ଼ିଆ ଆଲବମ୍ ଗୀତ ପ୍ରସାର କରିବୁ ରାତି 8:30। ଗଜଲ ଗୀତର ସମାହାର ଗୀତ ଗଜଲ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10। ଶ୍ରୋତାବନ୍ଧୁ, ଏହା ଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା।

ଶୁଣିଲେ କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସକାଳ 8:46 ପ୍ରସ୍ତୁତ କରୁଛୁ କେତୋଟି ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ ସୁବାସ ଦାସ ଏବଂ ତୃପ୍ତି ଦାସଙ୍କ ଯୁଗଳ କଣ୍ଠରେ, ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡିଓରେ ବର୍ତ୍ତମାନ 9 ବାଜିବାକୁ ଯାଉଛି। ଶୁଣନ୍ତୁ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରୁଛୁ ମୁମ୍ବାଇର ବିବିଧ ଭାରତୀ କେନ୍ଦ୍ରରୁ।

0: ଶୁଣୁଛନ୍ତି। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରସ୍ତୁତ କରୁଛୁ ଓଡ଼ିଆ ଏବଂ ହିନ୍ଦୀ କଥାଚିତ ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଆଗକୁ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶ୍ରୋତାବନ୍ଧୁ ନେବା କିଛି ବିରତି।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା, ହଁ, ପିଏମ୍ ଉର୍ଜ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
4: ପଶୁ ପକ୍ଷୀକୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ପାୟ।
5: ଅଂଶୁଘାତ ରହିବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ କରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
4: ପଶୁ ପକ୍ଷୀକୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
4: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
5: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ, ସମୟ ସମୟ ଜିଭ ପଦାକୁ ବାହାରି ଆସେ।
4: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
5: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 155333 ରେ ଯୋଗାଯୋଗ କରନ୍ତୁ।
4: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
6: टेली लॉ के माध्यम से ना सिर्फ घर बैठे मुफ्त कानूनी सलाह ले सकते हैं बल्कि अनुभवी वकीलों से कोर्ट में कानूनी सहायता भी पा सकते हैं।
7: तो डाउनलोड करें आज ही टेली लॉ फॉर सिटीजंस मोबाइल ऐप अथवा लॉगिन करें www.tele-law.in या अपने नजदीकी CSE सेंटर संपर्क करें। न्याय विभाग, भारत सरकार द्वारा जनहित में कार्य।
8: कौन रीमा, घरे सोलर लगे ल?
9: ହଁ ମଧୁପା, ଏବେ ଆଉ ବିଜୁଳି ବିଲ୍ ନାହିଁ, ଚିନ୍ତା ନାହିଁ।
8: ଚିନ୍ତା ନାହିଁ ମାନେ?
9: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
8: ସତରେ?
9: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା, ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ବିରତିପରେ ସ୍ୱାଗତ କରୁଛୁ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରକୁ। ତ ଶ୍ରୋତାବନ୍ଧୁ, ଆରମ୍ଭ କରିବା ଆଜିର ଓଡ଼ିଆ ଓ ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଗୀତାଞ୍ଜଳି ଉପସ୍ଥାପନାରେ ମୁଁ ଗୀତାଞ୍ଜଳି। ତ ଶ୍ରୋତାବନ୍ଧୁ, ମୋ ସହ ଅର୍ଥାତ୍ ଗୀତାଞ୍ଜଳି ସହ ଜଡ଼ିତ ହୁଅନ୍ତୁ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମ ଶୁଣିବା ପାଇଁ, ଯେଉଁଥିରେ ମୁଁ ଆପଣଙ୍କ ସହ ବହୁତ ସାରା କଥା ବି ଏବଂ ଶୁଣାଇବି ସୁନ୍ଦର ସୁନ୍ଦର ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଶୁଣନ୍ତୁ ଏଇ ଗୀତଟି।

ଆପଣ ଗୀତଟି ଶୁଣୁଥିଲେ ହିନ୍ଦୀ ଚଳଚ୍ଚିତ୍ର ମୁଝସେ ଦୋସ୍ତି କରେଗୁରୁ। ଏଥିରେ ଗୀତଟି ଗାଇଥିଲେ ସୋନୁ ନିଗମ ଏବଂ ଲତା ମଙ୍ଗେସ୍କର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଶର୍ମା ଏବଂ ଗୀତ ରଚନା ଆନନ୍ଦ ବକ୍ସି। ଶ୍ରୋତାବନ୍ଧୁ, ଆଜି ହେଉଛି ମେ 21। ଆଜିର ଏହି ତାରିଖର ଏକ ଗୁରୁତ୍ୱ ରହିଛି। ଆଜି ହେଉଛି ଜାତୀୟ ଆତଙ୍କବାଦ ବିରୋଧୀ ଦିବସ ବା ନ୍ୟାସନାଲ

ଆଣ୍ଟି ଟେରୋରିଜମ୍ ଡେ କୌଣସି ଦେଶର ନିରାପତ୍ତା ଓ କଲ୍ୟାଣ ପାଇଁ ଏକ ବଡ଼ ବିପଦ ହେଉଛି ଆତଙ୍କବାଦ। ସର୍ବସାଧାରଣଙ୍କ ମନରେ ଭୟ ସୃଷ୍ଟି କରିବା, ସାମାଜିକ ଶୃଙ୍ଖଳାକୁ ବାଧା ଦେବା, ଦେଶରେ ସାମ୍ପ୍ରଦାୟିକତା ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି କରିବା ଆତଙ୍କବାଦର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ଏପରି ବିପଦର ମୁକାବିଲା କରିବା ପାଇଁ ସମସ୍ତଙ୍କୁ ସଚେତନ କରିବାର ଉଦ୍ଦେଶ୍ୟ ପାଳିତ ହୁଏ ଜାତୀୟ ଆତଙ୍କବାଦ ବିରୋଧ ଦିବସ। ତ ଆସନ୍ତୁ ଶୁଣିବା ଏକ ଦେଶଭକ୍ତି ଗୀତ। ଶୁଣନ୍ତୁ ପରବର୍ତ୍ତୀ ଗୀତଟି।

0: ହେଲେ ହେଲେ ଆଜି ଏ ଦେଶେ ସବୁ ମହଙ୍ଗା ମହଙ୍ଗା
1: ଆଜି ଏ ଦେଶେ ସବୁ ମହଙ୍ଗା ମହଙ୍ଗା
0: ଭାତ ମହଙ୍ଗା
1: ଭାତ ମହଙ୍ଗା କି ରୁଟି ମହଙ୍ଗା
0: ଘର ମହଙ୍ଗା
1: ଘର ମହଙ୍ଗା କି ଲୁଗା ମହଙ୍ଗା
0: ପ୍ରେମ ମହଙ୍ଗା ସ୍ନେହ ମହଙ୍ଗା ଶ୍ରଦ୍ଧା ମହଙ୍ଗା।

ଆପଣ ଗୀତଟି ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ର ବଳିଦାନରୁ। ଏଥିରେ ଗୀତଟିକୁ ଗାଇଥିଲେ, ଗୀତ ରଚନା କରିଥିଲେ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର।

ଆପଣ ଗୀତଟି ଶୁଣିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଚାନ୍ଦନା ରମେଇ ତାରାରୁ। ଏହି ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ତପୁ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ସାଥିଆରୁ, ଯେଉଁଥିରେ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଗୀତ ରଚନା କରିଛନ୍ତି ଗୁଲଜାର ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏ ଆର୍ ରେହମାନ।

ନାମ ହେଉଛି ଚକା ଚକା ଭଉଁରୀ, ଯେଉଁଥିରେ କଣ୍ଠଦାନ କରିଛନ୍ତି ତୋପ ମିଶ୍ର ଏବଂ ଶରତ ନାୟକ। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଏବଂ ଗୀତଟିକୁ ରଚନା କରିଛନ୍ତି ଶରତ ନାୟକ।

শ্রোতা বন্ধু কিছু জানি পারলে কি? ଆଜି ହେଉଛି ୟଶରାଜ ଫିଲ୍ମର ଚେୟାରପର୍ସନ ଆଦିତ୍ୟ ଚୋପ୍ରାଙ୍କ ଜନ୍ମଦିନ। ଆଜି ଆପଣ ଯେତେ ବି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିଲେ ସେସବୁ ହେଉଛି ୟଶରାଜ ଫିଲ୍ମ ପ୍ରଡ଼କ୍ସନର ଗୋଟିଏ ଗୋଟିଏ ଗୀତ। ୟଶରାଜ ଫିଲ୍ମର ବହୁତ ଫିଲ୍ମ ଆମେ ଛୋଟବେଳୁ ଦେଖି ଆସୁଛୁ, ଯେଉଁଥିରୁ ଦିଲ୍ ୱାଲେ ଦୁଲ୍ହନିଆ ଲେ ଯାଏଙ୍ଗେ, ଦିଲ୍ ତୋ ପାଗଲ ହେ, ମହବତେ, ସାଥିଆ, ମୁଝେ ଦୋସ୍ତି କରୋଗି, ହମ୍ ତୁମ୍, ଏହିପରି ବିଭିନ୍ନ ପ୍ରଖ୍ୟାତ ଫିଲ୍ମ ଆମେ ଦେଖି ଆସିଅଛୁ। ସଲମାନ ଖାନଙ୍କ ସହିତ ତାଙ୍କର ପ୍ରଥମ ଫିଲ୍ମ ଥିଲା ଏକ ଥା ଟାଇଗର, ପରେ ପରେ ସେ ପୁଣି ଏକ ଥା ଟାଇଗର ଟୁ, ପୁଣି ସୁଲତାନ, ଏହିସବୁ ମୁଭି ମଧ୍ୟ ୟଶରାଜ ଫିଲ୍ମ ସହିତ ସେ ଅଭିନୟ କରିଥିଲେ। ଧୁମ୍, ଧୁମ୍ ଟୁ, ଧୁମ୍ ଥ୍ରୀ, ଏହି ଚଳଚ୍ଚିତ୍ରଗୁଡ଼ିକ ୟଶରାଜ ଫିଲ୍ମସର ଅନ୍ୟତମ ଫିଲ୍ମ କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଆସନ୍ତୁ ଶୁଣିବା ୟଶରାଜ ଫିଲ୍ମର ଆଉ ଗୋଟିଏ ଗୀତ। ଫିଲ୍ମ ସଲାମ ନମସ୍ତେରୁ ଯେଉଁଥିରେ ଗୀତଟିକୁ ଗାଇଛନ୍ତି ସାନ ଗାୟତ୍ରୀ ଆୟର, ଯେଉଁଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଶିଖର ଏବଂ ଗୀତ ରଚନା କରିଛନ୍ତି ଜୟଦୀପ ସାନି।

ଶ୍ରୋତାବନ୍ଧୁ, ତ ଆଜିର ଗୀତାଞ୍ଜଳି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ଦିନ 11। ଶ୍ରୋତାବନ୍ଧୁ, ପ୍ରସ୍ତୁତ କରୁଛୁ ଏକ ଓଡ଼ିଆ ଲୋକଗୀତ, ଯେଉଁଥିରେ ଆଜି ଆପଣ ଶୁଣିପାରିବେ ଦାସକାଠିରେ ସତ୍ୟବାନ ସାବିତ୍ରୀର ଭାଗ ଏକ। ଶନିବାର ଦିନ ଆପଣ ଏବେ ସାବିତ୍ରୀ ଅମାବାସ୍ୟା ପାଳନ କରିଛନ୍ତି, ତ ଆସନ୍ତୁ ଶୁଣିବା ଆଜି ଦାସକାଠିରେ ସାବିତ୍ରୀ ଏବଂ ସତ୍ୟବାନଙ୍କ କାହାଣୀ, ଯେଉଁଥିରେ କଳାକାରମାନେ ହେଲେ ନରସିଂହ ମିଶ୍ର ଏବଂ ରମେଶ ଚନ୍ଦ୍ର ମିଶ୍ର।

0: ଆସିଗଲୁ ନାରେ ବାବୁ।
1: ଆଚ୍ଛା,
0: ଜଗତ ମାତ ହେଲେ ସରସ୍ୱତୀ, ଜଗତ ପିତା ହେଲେ ଜଗନ୍ନାଥ
1: ହେଲା
0: ହେଲେ ସେଇ ପ୍ରଭୁ ଛନ୍ଦାଚରଣ ନିମାଧର।
1: ଆଚ୍ଛା,
0: ଲଙ୍କା ଚୂଳେଙ୍କୁ ପଦେ ଚିନ୍ତା କରିବା
1: କଣ ବୋଲି। ଆଚ୍ଛା।

0: ବୁଝୁନା ଭାଇ,
1: ଆଚ୍ଛା
0: ସୀତାଙ୍କ ବାକ୍ୟ ଶ୍ରବଣ କରନ୍ତେ।
1: ଆଚ୍ଛା
0: କୌଶଲ୍ୟା ଜାନକୀଙ୍କୁ କହୁଛନ୍ତି ରେ।
1: କଣ ବୋଲି
0: କହିଲେ?
1: ଆଚ୍ଛା
0: ଜାନକୀ।

ସାବିତ୍ରୀଙ୍କ ପ୍ରସାଦରୁ ଯେତେବେଳେ କନ୍ୟାରୀ ଜାତ ହେଇଛି ସାବିତ୍ରୀ ବୋଲି ନାମକରଣ ନେଲେ ଶୁକ୍ଲ

0: ଯେତେ ବେଳେ ଦାସୀ କହିଲେ
1: ଆଚ୍ଛା
0: ହେ ଯୁବକ ତୁମର ପରିଚୟଟା ଦେଇପାରିବ କି,
1: ସେଇ ଯୁବକ ଜଣେ କହିଲେ
0: କଣ, ସେଇ ଯୁବକ କହୁଛନ୍ତି
1: ଆଚ୍ଛା
0: କଣ ବୋଲି କହୁଛନ୍ତି
1: ଆଚ୍ଛା।

0: ବୁଝିଲୁ ନା ବାବୁ?
1: ଆଚ୍ଛା,
0: ଅସ୍ତପତି ଯେତେବେଳେ ପଚାରିଲେ ହେ ଗୋସେଇଁ
1: ଗୋସେଇଁ
0: ସତ୍ୟବାନଙ୍କର ଭଲ ମନ୍ଦ ଇତ୍ୟାଦି ମୋତେ କହନ୍ତୁ, ନାରଦ ଟିକେ ଯୋଗ କରିଦେଲେ ମନଟା ତାଙ୍କର ବିଷ୍ଣ ହେଇଗଲା। କହିଲେ ହେ ରାଜା,
1: ଶୁଣିବେ
0: ସର୍ବଗୁଣ ଅଳଙ୍କୃତ ସତ୍ୟବାନ ନିଷ୍କଳଙ୍କ ସୂର୍ଯ୍ୟ ବଂଶରୁ ସମ୍ଭୂତ ହେଲେ କଣ ହବ? ଯେ ଦୈବର ଘଟଣା କେବେ ଅନ୍ୟଥା ହେଇପାରେନି।

0: ଏ କଥା ଯେତେବେଳେ ଶୁଣିଲେ
1: ଆଚ୍ଛା
0: କିଏ ରେ
1: ଅଶ୍ୱପତି
0: ଅଶ୍ୱପତି ଝିଅକୁ କହିଲେ ମାଲୋ
1: ଶୁଣିଲୁ ତ
0: ନାରଦ କହିଲେ ଶୁଣିଲୁ ତ ତେଣୁ କରି ଅନ୍ୟ ବରିବୁ ସେତେବେଳେ କଣ ବୋଲି କହୁଛନ୍ତି କିଏ ନା ସାବିତ୍ରୀ
1: ଆଚ୍ଛା।

0: ସେତେବେଳେ ଜେନା କହିଲେ ହେ ମହର୍ଷି
1: ଆଚ୍ଛା
0: ସବୁ ଯାଉ ସତ୍ୟ ଧର୍ମ ରକ୍ଷା କରିବା ପାଇଁ ମୋର ଧୈର୍ଯ୍ୟଟା ଦିଅନ୍ତୁ ଆଉ ନାରଦ ତିନୋଟି କଥା ଦୁଇ ଥର ହେଇନି ଭାଇ ଭାଗ କନ୍ୟାଦାନ ସତ୍ୟ ବାକ୍ୟ ଏଣୁ ଗୋସେଇ ଦୟାକରି ମୁଁ ସତ୍ୟବାନଙ୍କୁ ଏକା ସ୍ୱାମୀ ରୂପେ ବରଣ କରିବି ନାରଦ କହିଲେ ଅଷ୍ଟପତି ଚିନ୍ତା କରନି ଝିଅର ଭାଗ୍ୟ ଝିଅ ଉପରେ ଛାଡ଼ିଦିଅ ଏହା କହି

ଶୁଣିଲେ ଓଡ଼ିଆ ଲୋକଗୀତ। ଏଥିରେ ଆଜି ଆପଣ ଶୁଣିଲେ ଦାସକାଠିରେ ସାବିତ୍ରୀ ସତ୍ୟବାନର ଭାଗ ଏକ। ଆକାଶବାଣୀ ବ୍ରହ୍ମପୁର ସମୟ ଷ୍ଟୁଡ଼ି ଘଡ଼ିରେ ବର୍ତ୍ତମାନ ଦିନ 11:30 ବାଜିବାକୁ ଯାଉଛି। ପ୍ରସ୍ତୁତ କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ମହିଳା ମହଲ। କିନ୍ତୁ ଏଇ ଛୋଟ ବିରତି ପରେ

ମଧ୍ୟ ରାଗ ଆସେନି କେମିତି? ଆପଣ ଏତେ ଶାନ୍ତ ଭାବରେ ଯେକୌଣସି ଘଟଣାର ସମାଧାନ କିପରି କରିଦିଅନ୍ତି ମୁଁ ତାହା ଜାଣିବାକୁ ଚାହେଁ। ଗୁରୁଦେବ ଅଳ୍ପ ହସି କହିଲେ, ଗଛ, ମୁଁ ତ ତାହା ଜାଣିନି, କିନ୍ତୁ ତୁମ ବିଷୟରେ ଗୋଟିଏ କଥା ଜାଣିଛି। ଶିଷ୍ୟଟି ଅତ୍ୟନ୍ତ କୌତୂହଳ ହୋଇ ଗୁରୁଙ୍କୁ ପ୍ରଶ୍ନ କଲା, ଗୁରୁଦେବ କ'ଣ ସେ କଥାଟି? ଗୁରୁଦେବ କହିଲେ, ବତ୍ସ, ତୁମେ ଆଉ ମାତ୍ର 7 ଦିନ ରହିବ ଏଇ ମହିମଣ୍ଡଳରେ, ତାପରେ ତୁମର ମୃତ୍ୟୁ ହୋଇଯିବ। ଏହା କହି ଗୁରୁଦେବ ଆଶ୍ରମ ଭିତରକୁ ଚାଲିଗଲେ। ଗୁରୁଙ୍କ ପାଖରୁ ଏହି କଥା ଶୁଣି ଶିଷ୍ୟ ଜଣକୁ ଖୁବ୍ ଦୁଃଖ ଲାଗିଲା। ସେ ଭାବିଲା, ଆଉ କିଏ ଏହି କଥାଟି କହିଥିଲେ ସେ ତାକୁ ଜମାରୁ ଛାଡ଼ନ୍ତାନି, ତାକୁ ମାରି ପକାନ୍ତା, କିନ୍ତୁ ଏହା ତ ଗୁରୁଜୀ କହିଛନ୍ତି, ସେ ତ କେବେ ହେଲେ ମଧ୍ୟ ମିଛ କୁହନ୍ତିନି। ଜୀବନଟା ଆଉ 7 ଦିନର ଭାବି ସେ କିଛି ପ୍ରାୟଶ୍ଚିତ କରିବାକୁ ଇଚ୍ଛା କଲା। ଏହାପରେ ଶିଷ୍ୟ ଜଣକ ସମସ୍ତଙ୍କ ପାଖକୁ ଯାଇ ତାର ପୂର୍ବ କାର୍ଯ୍ୟକଳାପ ପାଇଁ କ୍ଷମା ମାଗିଲା। ଯାହାର କିଛି ବି ଭୁଲ ହୋଇଯାଉଥିଲା ତାକୁ ବିନା ଯୁକ୍ତିରେ କ୍ଷମା କରିଦେଲା। ସମସ୍ତଙ୍କ ସବୁ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କଲା। ବର୍ତ୍ତମାନ ସମସ୍ତେ ତାକୁ ଭଲ ପାଇବାକୁ ଲାଗିଲେ। ଏମିତି 6 ଦିନ ବିତିଗଲା। 7 ଦିନ ଦିନ ଶିଷ୍ୟ ଭାବିଲା, ଆଜି ତ ମୋର ଜୀବନର ଶେଷ ଦିନ, ତେଣୁ ଆଜି ଯାଇ ଗୁରୁଙ୍କୁ ମୁଣ୍ଡିଆଟେ ମାରି ତାଙ୍କୁ ଆଶୀର୍ବାଦ ମାଗିବି। ଏହା ଭାବି ସେ ଆଶ୍ରମ ଭିତରକୁ ଗଲା। ଗୁରୁ ସେତେବେଳେ ଧ୍ୟାନରେ ବସିଥିଲେ। ସେ ଗୁରୁଙ୍କ ପାଦ ତଳେ ହାତ ଯୋଡ଼ି ବସିଗଲା। ଗୁରୁ ଯେତେବେଳେ ଆଖି ଖୋଲିଲେ ଶିଷ୍ୟ ଜଣକ ତାଙ୍କୁ ପ୍ରଣାମ କରି କହିଲା, ଗୁରୁଜୀ, ଆପଣ କହିବା ପ୍ରକାରେ ଆଜି ମୋ ଜୀବନର ଶେଷ ଦିନ, ତେଣୁ ମୋତେ ଆପଣ ଆଶୀର୍ବାଦ ପ୍ରଦାନ କରନ୍ତୁ। ଗୁରୁଜୀ କହିଲେ, ମୋର ତ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି। ଋଷି ପୁଣି ତାଙ୍କୁ ପ୍ରଶ୍ନ କଲେ, ତୁମର ଏଇ 6 ଦିନ କେମିତି କଟିଲା? ତୁମେ କାହା ସହିତ ପୁଣି ଝଗଡ଼ା କି ମାରପିଟ କରିଛ କି? ଶିଷ୍ୟ କହିଲା, ନାଇଁ ଗୁରୁଦେବ, ମୋର ଏଇ ଅଳ୍ପ ସମୟ ଜୀବନ ଭିତରେ ମୁଁ ସମସ୍ତଙ୍କ ସହିତ ଭଲ ବ୍ୟବହାର କରିଛି, ସମସ୍ତଙ୍କୁ ସାହାଯ୍ୟ ମଧ୍ୟ କରିଛି, କାହାକୁ କଷ୍ଟ ଦେଲା ଭଳି କିଛି ମଧ୍ୟ କାମ କରିନି। ବର୍ତ୍ତମାନ ସମସ୍ତେ ମୋତେ ଭଲ ପାଉଛନ୍ତି, ସମ୍ମାନ ଦେଉଛନ୍ତି। ଗୁରୁଜୀ ସେତେବେଳେ ଅଳ୍ପ ହସି କହିଲେ, ବର୍ତ୍ତମାନ ତୁମେ ସେଦିନ ମୋତେ ପଚାରିଥିବା ପ୍ରଶ୍ନର ଉତ୍ତର ପାଇଯାଇଥିବ ନିଶ୍ଚୟ। ମୁଁ ମଧ୍ୟ ତୁମ ଭଳି ଭାବେ ଜୀବନଟା କ୍ଷଣସ୍ଥାୟୀ, ମୃତ୍ୟୁ କେବେ ବି ଆସି ମୋତେ କୋଳାଗତ କରିପାରେ, ତେଣୁ କାହାକୁ କେବେ ହେଲେ କଷ୍ଟ ଦେଲା ଭଳି ବ୍ୟବହାର କରେନି, କି କାହାକୁ କଟୁ କଥା କୁହେନି, କି କାହାର ଅନିଷ୍ଟ କରେନି। ଏବେ ଶିଷ୍ୟ ଠିକ୍ ବୁଝିସାରିଥିଲା ଯେ ଗୁରୁଜୀ ତାର ବ୍ୟବହାରକୁ ବଦଳାଇବା ପାଇଁ ଏବଂ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେବା ପାଇଁ ଏଇ ମିଛ କଥାଟି କହିଥିଲେ। ତାପରେ ଶିଶୁଟି ଗୁରୁଙ୍କ ଉପଦେଶଟିକୁ ଜୀବନସାରା ମନେ ରଖି ସବୁବେଳେ ଲୋକଙ୍କୁ ସାହାଯ୍ୟ କଲା।

0: ଯେକୌଣସି ସ୍ଥାନ ଯେପରି ବଜାର, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ସରକାରୀ କାର୍ଯ୍ୟାଳୟ ଆଦି ସ୍ଥାନରେ ବୋମା ଖଞ୍ଜି ଧ୍ୱଂସ ସାଧନ କରିବା ସହିତ ନିରୀହ ଜନତାଙ୍କ ମୃତ୍ୟୁ ଏବଂ କୋଟି କୋଟି ଟଙ୍କାର ସରକାରୀ ବେସରକାରୀ ସମ୍ପତ୍ତିକୁ ନଷ୍ଟ କରିବା, ମଣିଷ ଶିକ୍ଷା ଦୀକ୍ଷା ପାଇ ସଭ୍ୟତାକୁ ସବୁବେଳେ ଅତିକ୍ରମ କରିଚାଲୁଥିବା ବେଳେ କେତେକ ସଂକୀର୍ଣ୍ଣ ମନା ସ୍ୱାର୍ଥନ୍ୱେଷୀ ଗୋଷ୍ଠୀ ନିଜକୁ ଶ୍ରେଷ୍ଠତ୍ୱର ଆସନରେ ମଣ୍ଡିତ କରିବା ପାଇଁ ଏହିପରି କୁତ୍ସିତ ଅମାନସିକ ରାସ୍ତାକୁ ଗ୍ରହଣ କରୁଛନ୍ତି। ଆଜି ସମଗ୍ର ବିଶ୍ୱରେ ମାନବ ସମାଜ ଆତଙ୍କବାଦୀଙ୍କ ଆତଙ୍କରେ ଥରହର। ଏଥିରୁ ଆମ ଦେଶ ବାଦ ପଡ଼ିବ କିପରି? ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କ May 21, 1991 ଏକ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିଲା। ପରେ ଏହି ଦିନକୁ ଆତଙ୍କବାଦୀ ବିରୋଧୀ ଦିବସ ହିସାବରେ ପାଳନ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଗଲା। ଆତଙ୍କବାଦ ବିରୋଧରେ ସମସ୍ତଙ୍କୁ ସଚେତନ କରାଇବା ଏବଂ ସମସ୍ତଙ୍କ ଭିତରେ ଶାନ୍ତି ସଦ୍ଭାବ ବଢ଼ାଇବା ହେଉଛି ଏହି ଆତଙ୍କବାଦୀ ବିରୋଧ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଶ୍ରୋତା ଭଉଣୀ, ଆଜି ଏ ବିଷୟରେ ଆମକୁ କହୁଛନ୍ତି ଭଉଣୀ ଲିପିକା ଦେବୀ।
1: ଆଜି ଯେତେବେଳେ ଆମେ ଆତଙ୍କବାଦ ବିରୋଧୀ ଦିବସ ପାଳନ କରୁଛୁ, ଆତଙ୍କବାଦ ପ୍ରତି ବିପଦ ତଥା ଏହାର ମୁକାବିଲା କରିବାରେ ଆମର ସାମୂହିକ ଦାୟିତ୍ୱ ପ୍ରତିଫଳିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆତଙ୍କବାଦ ବିରୋଧୀ ଦିବସ କାହିଁକି ପାଳନ କରିବା ସେ ବିଷୟରେ କିଛି କହିବାକୁ ଯାଉଛି। ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ରାଜୀବ ଗାନ୍ଧୀଙ୍କୁ 21 May 1991 ମାଦ୍ରାସ ନିକଟସ୍ଥ ଶ୍ରୀ ପେରୁମୁଦୁରଠାରେ ଜଣେ ମହିଳା ତାମିଲ ଏଲାମର ଲିବରେସନ ଟାଇଗରର ସଦସ୍ୟା ହତ୍ୟା କରିଥିଲେ। ଆତଙ୍କବାଦ ବିରୋଧୀ ଦିବସ ଭାବେ ପ୍ରତିବର୍ଷ 21 May ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଭିପି ସିଂ ସରକାର ଘୋଷଣା କରିଥିଲେ। ଆତଙ୍କବାଦ ଏକ ବେଆଇନ କାର୍ଯ୍ୟ ଯାହାର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ହିଂସା ଓ ଭୟ ସୃଷ୍ଟି କରିବା। ଆତଙ୍କବାଦ କେବଳ ଗୋଟିଏ ଶବ୍ଦ ନୁହେଁ, ଏହା ମାନବ ଜାତି ପାଇଁ ବିଶ୍ୱର ସବୁଠାରୁ ବଡ଼ ବିପଦ ଏବଂ ଏମିତି ଏକ ବିପଦ ଯାହା ମନୁଷ୍ୟ ନିଜେ ସୃଷ୍ଟି କରିଛି। ଯଦି କୌଣସି

କରିବାରେ ଆତଙ୍କବାଦ ହେଉଛି ହିଂସା ତଥା ଭୟର ବେଆଇନ ବ୍ୟବହାର। ଏହା ଭୟ ସୃଷ୍ଟି କରେ, ଶାନ୍ତି ଭଙ୍ଗ କରେ ଏବଂ ସମାଜର ସଂଗଠନକୁ ଦୁର୍ବଳ କରେ। ଆତଙ୍କବାଦ ଏକ ନୂଆ ଘଟଣା ନୁହେଁ, ଇତିହାସର ବିଭିନ୍ନ ସାମାଜିକ ରାଜନୈତିକ ପ୍ରସଙ୍ଗରେ ଏହାର ଭୂମିକା ରହିଛି। ଫରାସୀ ବିପ୍ଳବ ଠାରୁ ଆରମ୍ଭ କରି ଆଧୁନିକ ଚରମବାଦୀ ଚିନ୍ତାଧାରା ପର୍ଯ୍ୟନ୍ତ ଆତଙ୍କବାଦ ବିକଶିତ ହୋଇ ବିଶ୍ୱର ଗତିଶୀଳତା ଏବଂ ବୈଷୟିକ ପ୍ରଗତି ସହିତ ଖାପ ଖୁଆଇଛି। ଏହା କେବଳ ଏକ ସାଙ୍କେତିକ ଅଙ୍ଗଭଙ୍ଗୀ ନୁହେଁ, ବରଂ ଆତଙ୍କବାଦର ଭୟଙ୍କର ପରିଣାମର ଏକ ସ୍ମରଣୀୟ ସ୍ମାରକ। ଏହି ଦିନକୁ ସ୍ମରଣ କରି ଆମେ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିବା ଲୋକଙ୍କୁ ସମ୍ମାନିତ କରୁଛୁ ଏବଂ ଉଗ୍ରବାଦକୁ ଏହାର ସବୁ ରୂପରେ ମୁକାବିଲା କରିବା ପାଇଁ ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛୁ। ଆତଙ୍କବାଦର ପ୍ରଭାବ ଏହାର ଆତଙ୍କବାଦୀଙ୍କ ଠାରୁ ବହୁ ଦୂରରେ। ଏହା ଅର୍ଥନୀତିକୁ ଅସ୍ଥିର କରିଥାଏ, ସମ୍ପ୍ରଦାୟକୁ ବିଭକ୍ତ କରେ ଏବଂ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଶ୍ୱାସକୁ କ୍ଷୟ କରେ। ଆତଙ୍କବାଦର ପ୍ରତ୍ୟେକ କାର୍ଯ୍ୟ ଦାଗ ଛାଡ଼ିଦିଏ, ଯାହାକି ସୁସ୍ଥ ହେବାକୁ ବହୁ ସମୟ ଲାଗେ। ଯେପରିକି ଭାରତର ଅନେକ ଆତଙ୍କବାଦୀ ଆକ୍ରମଣର ସମ୍ମୁଖୀନ ହୋଇଛି, ସେମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ନିଶ୍ଚିତ ଭାବରେ ମୁମ୍ବାଇରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀମାନେ ନରିମାନ ହାଉସ୍, ହୋଟେଲ ଓବରେ ଟ୍ରାଇଡେଣ୍ଟ ଏବଂ ହୋଟେଲ ତାଜ୍ ଭଳି ଜଣାଶୁଣା ସ୍ଥାନ ଅଧିକାର କରିଥିଲେ। ସେମାନେ ପ୍ରାୟ 170 ଜଣଙ୍କୁ ହତ୍ୟା କରିଥିଲେ ଏବଂ ପ୍ରାୟ 300 ଜଣ ଆହତ ହୋଇଥିଲେ। ଏହି ସମସ୍ତ ପୀଡ଼ିତା ପୋଲିସ କର୍ମଚାରୀ, ସୁରକ୍ଷା କର୍ମୀ କିମ୍ବା ପର୍ଯ୍ୟଟକ ଥିଲେ। ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମଧ୍ୟ ଅତ୍ୟନ୍ତ ମାରାତ୍ମକ ଥିଲା। ଆତଙ୍କବାଦମାନେ ମୁମ୍ବାଇର ସ୍ଥାନୀୟ ଟ୍ରେନ୍ରେ ପଶି 7ଟି ରେଳ ଷ୍ଟେସନରେ ବୋମା ବିସ୍ଫୋରଣ କରିଥିଲେ। ଏଥିରେ 210 ଜଣ ପ୍ରାଣ ହରାଇଥିଲେ ଏବଂ 715 ଜଣ ଆହତ ହୋଇଥିଲେ। ଭାରତୀୟ ସଂସଦ ଆକ୍ରମଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। ସଂସଦ ହେଉଛି ସବୁଠାରୁ ସୁରକ୍ଷିତ କୋଠା। ଆତଙ୍କବାଦୀ ସଂସଦର 3 ଜଣ କର୍ମଚାରୀ ଏବଂ 6 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ। ତେଣୁ ଦେଶର ସୁରକ୍ଷା ତଥା ଏହାର ଉନ୍ନତି ପାଇଁ ଭାରତରେ ଆତଙ୍କବାଦ ବିଲୋପ ହେବା ନିହାତି ଆବଶ୍ୟକ। ସାମାଜିକ ଓ ସାମ୍ପ୍ରଦାୟିକ ସମନ୍ୱୟକୁ କେନ୍ଦ୍ର କରି ଆତଙ୍କବାଦୀମାନେ ଜନସାଧାରଣଙ୍କ ମଧ୍ୟରେ ପ୍ରତିହିଂସାର ବାତାବରଣ ସୃଷ୍ଟି କରୁଛନ୍ତି। ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ ଏମାନେ ଭୟ ମାଧ୍ୟମରେ ସମାଜରେ ଅରାଜକତା ସୃଷ୍ଟି କରୁଛନ୍ତି। ବିଭିନ୍ନ ସଂଗଠନ ଗଠନ କରି ନିଜର ଅର୍ଥନୈତିକ ଦାବି ଉପସ୍ଥାପନ କରି ନିଜ ସ୍ୱାର୍ଥ ହାସଲ ପାଇଁ ଅସଂଖ୍ୟ ଜନସାଧାରଣଙ୍କୁ ମୃତ୍ୟୁର କରାଳ ଗ୍ରାସ ମଧ୍ୟକୁ ଟାଣି ନେଉଛନ୍ତି। ସମ୍ପ୍ରଦାୟର ବ୍ୟକ୍ତି ଭାବରେ ଆତଙ୍କବାଦକୁ ରୋକିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ। ସଚେତନତା, ଆଇନ ଶୃଙ୍ଖଳା ସଂସ୍ଥା ସହିତ ସହଯୋଗ, ସହନଶୀଳତା ଏବଂ ବୁଝାମଣାକୁ ପ୍ରୋତ୍ସାହନ ଦେବା ଏବଂ ଘୃଣାକୁ ପ୍ରତ୍ୟାଖ୍ୟାନ କରି ଆମେ ଆତଙ୍କବାଦକୁ ଇନ୍ଧନ ଦେଉଥିବା କାହାଣୀଗୁଡ଼ିକୁ ଦୁର୍ବଳ କରିବାରେ ସହଯୋଗ କରିବା ଉଚିତ। ବର୍ତ୍ତମାନ ଆତଙ୍କବାଦୀମାନଙ୍କୁ ମୁକାବିଲା କରିବା ନିମିତ୍ତ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ

ଶ୍ରୋତା ଭଉଣୀ, ବର୍ତ୍ତମାନ ଲିପିକା ଭଉଣୀଙ୍କଠୁ ଆତଙ୍କବାଦ ଏବଂ ତାର ବିରୋଧରେ ଦେଶ ପାଳୁଥିବା ଆତଙ୍କବାଦୀ ବିରୋଧୀ ଦିବସ ବିଷୟରେ ଜାଣିଲେ। ହଁ ଭଉଣୀ, ମଣିଷ ନିଜର ଜୀବନକୁ ସରସ, ସୁନ୍ଦର, ଆନନ୍ଦମୟ ତଥା ଭୟହୀନ ଭାବରେ ବିତାଇବା ପାଇଁ ଗୋଷ୍ଠୀବଦ୍ଧ ସମାଜ ତିଆରି କରୁଛି। କିନ୍ତୁ ଜହ୍ନରେ କଳଙ୍କ ଥିଲା ଭଳି ଏହି ଗୋଷ୍ଠୀବଦ୍ଧ ସମାଜ ଭିତରେ କେତେକ ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ମଣିଷ ପଣିଆକୁ ଭୁଲିଯାଇ ଆତଙ୍କବାଦକୁ ଆୟୁଧ ଭାବରେ ଗ୍ରହଣ କରି ଧ୍ୱଂସ ଲୀଳା ରଚନା କରୁଛନ୍ତି, ଯାହାଦ୍ୱାରା ମଣିଷ ଉନ୍ନତ ଜ୍ଞାନକୌଶଳ ଓ ବିଜ୍ଞାନ ବଳରେ ସମାଜରେ ଉନ୍ନତି ହେବା ପରିବର୍ତ୍ତେ ସମସ୍ତେ ସବୁବେଳେ ଭୟଭୀତ ଜୀବନ କଟାଉଛନ୍ତି ଏବଂ ଫଳସ୍ୱରୂପ ସମାଜ ଅବନତି ଆଡ଼କୁ ଗତି କରୁଛି। ତେଣୁ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାର ସମୟ ଆସିଛି।

ଥାଆନ୍ତି, କିନ୍ତୁ ଗୋଟିଏ ସାଥୀ ଅଛି ଯିଏ ନିରବ ହୋଇ ଆମକୁ ସର୍ବଦା ଜ୍ଞାନ, ପ୍ରେରଣା ଓ ଆଲୋକ ଦେଇଥାଏ। ସେହି ସାଥୀ ଆଉ କେହି ନୁହେଁ, ଆମର ଭଲ ପୁସ୍ତକ। ପୁସ୍ତକ କେବଳ ଗୋଟିଏ କାଗଜ ଗୁଚ୍ଛ ନୁହେଁ ଭଉଣୀ, ଏହା ହେଉଛି ଜ୍ଞାନର ଭଣ୍ଡାର, ଅନୁଭବର ଆଇନା ଏବଂ ମନର ମିତ୍ରଟିଏ। ଗୋଟିଏ ଭଲ ପୁସ୍ତକ ଆମକୁ ଜୀବନର ସଠିକ୍ ପଥ ଦେଖାଏ। ଦୁଃଖ ସମୟରେ ଆଶା ଦେଇଥାଏ ତ ଅନ୍ଧକାରରେ ଆଲୋକଟିଏ ହୋଇଥାଏ। ତେଣୁ ତ କୁହାଯାଏ ପୁସ୍ତକ ହେଉଛି ମନୁଷ୍ୟର ସର୍ବଶ୍ରେଷ୍ଠ ମିତ୍ର। ହଁ ଭଉଣୀ, ଆମେ ଯେତେବେଳେ ଗୋଟିଏ ପୁସ୍ତକକୁ ଖୋଲି ପଢ଼ୁ, ସେତେବେଳେ ମନେ ହୁଏ ଆମେ ଯେମିତି ନୂଆ ଜଗତକୁ ପ୍ରବେଶ କରୁଛୁ। କାହାଣୀ ପୁସ୍ତକ ଆମକୁ କଳ୍ପନା ରାଜ୍ୟକୁ ନେଇଯାଏ। ଇତିହାସ ପୁସ୍ତକ ଆମକୁ ଅତୀତର ସ୍ମୃତି ସହିତ ଜଡ଼ିତ କରାଏ। ବିଜ୍ଞାନ ପୁସ୍ତକ ଆମକୁ ନୂଆ ନୂଆ ଆବିଷ୍କାରର ଦ୍ୱାର ଖୋଲିଦିଏ, ଆଉ ସାହିତ୍ୟ ପୁସ୍ତକ ଆମ ମନକୁ ସୁନ୍ଦର ଭାବନାରେ ଭରିଦିଏ। ବାସ୍ତବରେ ପୁସ୍ତକ ମନୁଷ୍ୟକୁ ଚିନ୍ତା କରିବାର ଶିଖାଏ। ଏହା ଆମର ଭାଷାକୁ ସୁନ୍ଦର କରେ, ମନକୁ ଶାନ୍ତ କରେ ଓ ନିଜର ବ୍ୟକ୍ତିତ୍ୱକୁ ଉନ୍ନତ ମଧ୍ୟ କରାଇ ଦିଏ। ଆଜିର ଏହି ଅତ୍ୟାଧୁନିକ ଡିଜିଟାଲ ଯୁଗରେ ଭଉଣୀ, ମୋବାଇଲ ଓ ସୋସିଆଲ ମିଡ଼ିଆର ପ୍ରଭାବ ବହୁତ ବଢ଼ୁଛି। ଲୋକମାନେ ଧୀରେ ଧୀରେ ପୁସ୍ତକ ପଢ଼ିବାର ଅଭ୍ୟାସକୁ ଦୂରେଇ ଦେଉଛନ୍ତି, କିନ୍ତୁ ଆମେ ସମସ୍ତଙ୍କୁ ମନେ ରଖିବା ଉଚିତ, ମୋବାଇଲ ଆମକୁ କେବଳ ସୂଚନା ଦିଏ, କିନ୍ତୁ ପୁସ୍ତକ ଆମକୁ ଜ୍ଞାନ ଦେଇଥାଏ। ସୂଚନା ହେଉଛି କ୍ଷଣିକ ପାଇଁ, କିନ୍ତୁ ଭଉଣୀ ଜ୍ଞାନ ହେଉଛି ଚିରନ୍ତନ। ଗୋଟିଏ ଭଲ ପୁସ୍ତକ ଜୀବନକୁ ଆମର ବଦଳାଇ ଦେଇପାରେ। ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, APJ ଅବଦୁଲ କଲାମଙ୍କ ଭଳି ମହାନ ବ୍ୟକ୍ତିମାନେ ପୁସ୍ତକକୁ ନିଜର ସର୍ବଶ୍ରେଷ୍ଠ ସାଥୀ ବୋଲି ମନେ କରୁଥିଲେ। ପଢ଼ିବା ମାଧ୍ୟମରେ ସେମାନେ ଜୀବନରେ ମହାନତା ଅର୍ଜନ କରିଥିଲେ। ଆମ ଓଡ଼ିଆ ସାହିତ୍ୟର ମଧ୍ୟ ପୁସ୍ତକ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସେ ଫକୀରମୋହନଙ୍କ କାହାଣୀ କୁହନ୍ତୁ ବା ଗୋପବନ୍ଧୁଙ୍କ ଚିନ୍ତାଧାରା, ସାରଳାଦାସଙ୍କ ମହାଭାରତ, ସବୁ ପୁସ୍ତକ ଆମ ସଂସ୍କୃତିର ଗୋଟିଏ ଗୋଟିଏ ଅମୂଲ୍ୟ ସମ୍ପଦ। ପୁସ୍ତକ ଏମିତି ଗୋଟିଏ ଦୀପଟିଏ ଭଉଣୀ, ଯାହାର ଜ୍ଞାନର ଆଲୋକ ସମସ୍ତ ଅଜ୍ଞାନତାର ଅନ୍ଧକାରକୁ ଦୂର କରିଦିଏ। ଏକାକି ସମୟରେ ପୁସ୍ତକ ହିଁ ଆମ ସହିତ କଥା ହୁଏ, ଦୁଃଖରେ ଆମକୁ ସାନ୍ତ୍ୱନା ଦିଏ, ବିଫଳତାରେ ଆଶା ଦିଏ ଏବଂ ସଫଳତାରେ ପଥ ଦେଖାଏ। ତେବେ ଶ୍ରୋତା ଭଉଣୀ, ଆସନ୍ତୁ ଆମେ ସମସ୍ତେ ପୁସ୍ତକ ପଢ଼ିବାର ଅଭ୍ୟାସ କରିବା। ପ୍ରତିଦିନ ଆମ କର୍ମଜଞ୍ଜାଳ ମଧ୍ୟରୁ କିଛି ସମୟ ମଧ୍ୟ ପୁସ୍ତକ ପାଇଁ ରଖିବା। ଆମ ପିଲାଛୁଆଙ୍କୁ ମଧ୍ୟ ପୁସ୍ତକ ପଠନ ପ୍ରତି ସଚେତନ କରାଇବା, କାରଣ ଆଜିର ପାଠକ ହେଉଛନ୍ତି ଆଗାମୀର ଜ୍ଞାନୀ ନାଗରିକ। ଶେଷରେ ଶ୍ରୋତାଭଉଣୀ ଏତିକି କହିବି, ଧନ ସମ୍ପତ୍ତି ବେଳେବେଳେ ନିଜଠୁ ଦୂରେଇ ଯାଇପାରେ, କିନ୍ତୁ ପୁସ୍ତକରୁ ମିଳିଥିବା ଜ୍ଞାନ କେବେ ମଧ୍ୟ ଆମ ପାଖରୁ ଯାଏ ନାହିଁ। ତେଣୁ ସମସ୍ତେ ପୁସ୍ତକକୁ ଭଲ ପାଆନ୍ତୁ, ପଢ଼ନ୍ତୁ ଓ ଜ୍ଞାନର ଆଲୋକକୁ ସମାଜରେ ପ୍ରଚାର ପ୍ରସାର କରନ୍ତୁ। ତେବେ ଆଜି ତ ସମୟ ହେଲାଣି, କାର୍ଯ୍ୟକ୍ରମକୁ ଏଇଠି ସାରି ରହୁଛୁ। ନମସ୍କାର।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ. ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର. ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍.

କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍ପରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027କୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନ ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କ ପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ରାମତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCO କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026

0: ଉତ୍ପାଦନ ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦୀ କାର୍ଯ୍ୟକଳାପ ଶିକାର ହୋଇଥିଲେ। ଆଜିର ଦିବସ ଦେଶବାସୀ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତା ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. India and Italy agree to further develop India-Middle East-Europe economic corridor for deepening economic relations. Government prohibits the use of cosmetic as injection by consumers, professionals and aesthetic clinics. Center issued health advisory for passengers arriving from or transiting through Ebola-affected countries. West Bengal government erects Vande Mataram compulsory as prayer song in all madrasas. Chief Minister C. Joseph Vijay-led cabinet in Tamil Nadu expanded to 32, including 4 women ministers. And in IPL cricket, Gujarat Titans to take on Chennai Super Kings in Ahmedabad this evening. India and Italy have agreed to further develop the India-Middle East-Europe Economic Corridor, IMEC, to strengthen trade, investment and supply chain resilience. In a joint statement, Prime Minister Narendra Modi and his Italian counterpart Giorgia Meloni reaffirmed

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ ଗୋୟାଙ୍କ ଯାଏ ସବୁ ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक समय वर्तमान स्टूडियो घड़ी दिन 2:32 परवर्ती कार्यक्रम आंचलिक संपादक।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି। ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବୈତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ।

ଶ୍ରୋତାବନ୍ଧୁ ଏପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସନ୍ଧ୍ୟା 5ଟା ସ୍ୱାଗତ କରୁଛୁ ଆଜିର ଆମର ସନ୍ଧ୍ୟା ପ୍ରସାରଣକୁ ଆସନ୍ତୁ ଶୁଣିବା ପରବର୍ତ୍ତୀ କାର୍ଯ୍ୟକ୍ରମ ଏସ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଅଛନ୍ତି ମହାରାଜ।
1: ସେ ଯୋଉ କପିଷ୍ଟ ନାରାୟଣ ମୁଣି ସମଧ୍ୟ ହରି ଗାନ କରୁଛି,
0: ନିଶ୍ଚୟ ପ୍ରହଲ୍ଲାଦ ହରି ନାମ ସଂକୀର୍ତ୍ତନ କରୁଛନ୍ତି।
1: ଅସମ୍ବିତ କଥା
2: ନାରାୟଣ
1: କି ରେ କୁଳକଣ୍ଡ ତୟ
2: ହେ ହରି କଣ୍ଠ ଜନକା।
1: ଆରେ ମୁଁ ତୋତେ ରାକ୍ଷସ ବିରଙ୍ଗ ଦର୍ପା କରି ଏଇ ନିବିଡ଼ରଣ୍ୟ ମଧ୍ୟ ବନ୍ଦନ କରି ଶିର ଛେଦନ କରି ତୋର ମାନଙ୍କୁ ବିସର୍ଜନ କରିବା ନିମନ୍ତେ ଅର୍ପଣ କରିଥିଲି।
2: ମୁଁ ସେ ଶ୍ରୀହରିଙ୍କ କୃପାରୁ ନିସ୍ତରିଲି ତାର।

0: ତୁସେ ହରିନାମକୁ ପରିତ୍ୟାଗ କରିବୁ କି ନା?
1: ସେ ହରିନାମକୁ ପରିତ୍ୟାଗ ନ କରିପାରେ ରାତ
0: ଆଁ
1: ସି ହରି
0: ଭାଇ ପାପିତ୍ୟ ତୟ
1: ପରିତ୍ୟାଗ ନ କରିପାରେ ଯାକ
0: ପରିବ
1: ନିଶୟ।

0: Minister of External Affairs Secretary West C.B. George stressed the need to hold accountable those sheltering and supporting terrorism. In IPL cricket, Gujarat Titans will take on Chennai Super Kings in Ahmedabad this evening. The match is scheduled to begin at 7:30 p.m. And that is the end of this news bulletin.
1: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବ୍ରହ୍ମପୁର, ସମୟ ସନ୍ଧ୍ୟା 6:10। ଶୁଣନ୍ତୁ ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। କିଛି ସମୟ ପରେ ସନ୍ଧ୍ୟା 6:15 ଶୁଣିବେ ଭକ୍ତି ଧାରାବାହିକ ସନ୍ଥ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ସନ୍ଧ୍ୟା 6:25 ଶୁଣିବେ ଦେଶଭକ୍ତି ଗୀତଟିଏ। ବିକାଶ ମନ୍ତ୍ର ଶୁଣିବେ ସନ୍ଧ୍ୟା 6:30। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ପୁଣି ଥରେ ରାତି 8:15। ଜିଲ୍ଲା ହାଲଚାଲ ଶୁଣିବେ ରାତି 7:25। କିଷାନ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ରହିଛି ରାତି 7:30। କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 8। ଓଡ଼ିଆ ଆଲବମ୍ ଗୀତ ରହିଛି ରାତି 8:30। ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣାଇବୁ ରାତି 9। କେତୋଟି ହିନ୍ଦୀ ଗଜଲ ଶୁଣିବେ ରାତି 10 ଏବଂ ଶେଷରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ସନ୍ଧ୍ୟାରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଆପଣମାନଙ୍କ ପାଇଁ କେତୋଟି ସୂଚନା।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବୈତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆପଣ ଯେତେବେଳେ ବାହାରିଲେ ବହୁତ ଏଇ ଘରକୁ ଆସିଲେ ସେତେବେଳେ ଏଇ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କଣ ଥିଲା ସେତେବେଳେ ପରିସ୍ଥିତି?
1: ନାଇଁ ଯେତେବେଳେ ମୁଁ ତ ବାହା ହେଇକିରି ଆସିଲି, ମୁଇଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମର ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେଉଁଥିଲେ ଶହେ ସିଙ୍ଗିଲ ସୂତା ବୋଲନ, ଆଜିକାଲି ତ ଦେଖା ନାଇଁ ସେ ସୂତା, ଏତେ ଫାଇନ ସୂତା ପତଲା ସୂତା ଯିଏ, ସେ ସୂତା ମତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଜାଣୁଥିଲି, ସେମାନେ ମତେ ଶିଖାଲେ, ବେଲେ ମୁଁ ସେଟା ଶିଖିଲି ଶିଖିଲି ଆର ସେ କାମଟା ମୁଁ କଲି, ସେଟା ଶିଖି ଶିଖିକି ଲାଷ୍ଟ।
0: ହେଲେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ଏବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୂ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
1: ହଁ ଟିକେ ଲାଗୁଥିଲା, ଏନ୍ତା କାମ ଟିକେ କର ଶିଖ କରବାରଟା ତ ଟିକେ ନିଜେ ବି ନା ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ ତାଙ୍କର ଘରକେ ଯାଉଥିଲୁ ତାଙ୍କ ଘରେ ଦେଖୁଥିଲୁ।
0: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ଅଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କ ନାଁଟା ଟିକେ କହିଲେ। ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳ ଚରଣ ମେହେର। ଇଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣୀ, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି, ସେ ସୁନ୍ଦର ବାର୍ତ୍ତାଟିଏ ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
1: ନାଇଁ ବୁଣାବୁଣି କାମ ସବୁ ବୁଣାବୁଣି ବାନ୍ଧ ରଙ୍ଗ
0: ପୁରା ଶାଢୀ ଯାକ ତିଆରି ହଉଛି।
1: ଶାଢୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
0: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗାଟା ଆପଣ ନିଜେ ବୁଣିଛନ୍ତି?
1: ନାଇଁ ଆମର ବୁଣାକାର ବି ଅଛନ୍।
0: ଆଜ୍ଞା,
1: ଆମେ ବି ବୁଣୁଥିଲୁ ଆଗ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରିବା ବୟସ ହେଇଗଲା ନା।
0: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
1: ଅଛନ୍, ବହୁତ ଅଛନ୍, ଏହାରେ ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
0: ଆଜ୍ଞା,
1: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲୁ ତାଙ୍କୁ ଶିଖି ଶିଖେଇକରି।
0: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
1: ପରିବାରରେ ଆମର ଏହା ଦେଖ, ପରିବାର ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
0: ଆଜ୍ଞା, ହେଲେ ସାନ ପୁଅ ବୋହୁ ଆପଣ ସ୍ୱାମୀ ସ୍ତ୍ରୀ,
1: ଆର ଆମର ଦୁଇଟା ନାତି ଅଛନ୍,
0: ଦୁଇଟା ନାତି। ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
1: ଏଇଟା ଆସିଛେ ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
0: ତେବେ ଆପଣଙ୍କର ଆଗ୍ରହ ହଉନି ଯେ, କି ତାଙ୍କର ଆଗ୍ରହ ପ୍ରକାଶ କରିଛନ୍ତି?

0: ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି ଯେ ଯେଉଁ ଆମେ ଚିତ୍ର ଦେଖୁଛୁ, ସ୍ୱର ଚିତ୍ର ହେଲା, ଗଛ ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏସବୁ ଚିତ୍ର କେମିତି ଆପଣ କଣା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
1: ସେଟା ପହିଲା ଗୋଟେ ଡ୍ରଇଂ ହେବ,
0: ଆଜ୍ଞା,
1: ଗୋଟେ ଡ୍ରଇଂ କଟା ହେବ। ଡ୍ରଇଂ ହେଲେ ଡ୍ରଇଂ ତାହାକେ ଗ୍ରାମ ବନା ହେବ, ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରି କେତେ ବସବ ଗୋଟେ ଜିନିଷ, ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧିବୁ। ସେଟା ସେଟା ତାର ସୂତାକେ ଉକୁଲମୁ, ତାରକେ ଗୋଟେ ତାର ଫ୍ରେମ୍ ଅଛି କମଡ଼ା ବସନ ଆମର, ସେନ ଲଗାମୁ, ସେ ଗ୍ରାଫ୍ଟା ପକେଇ କରି ସେନ ବାନ୍ଧଟା ବାନ୍ଧିବୁ।
0: ସେଟା ଦେଖିକରି ବାହାରିବ
1: ଯେ ସେଟା ଆମେ ଗଣ୍ଠି ନାହିଁ, ସେ ଗଣ୍ଠିକେ ଯେ ଆମର ଗ୍ରାଫ୍ ଥିବା ସେ ଗ୍ରାଫ୍ ଆଗରେ ଗୋଟେ ଗଣ୍ଠି ହେବା। ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ, ଗୋଟେ ଥି କେନ 50 କେରା ଲାଗବା, କେନ 60 ଲାଗବା, କେନ 100 ଲାଗବା, ତା ମାନେ ସେନ୍ତା କରି କରି ସେଟା ଗଣ୍ଠି ପଡ଼ବା। ଗଣ୍ଠି ପଡ଼ିକରି ସେ ବନ୍ଧି ହେବା, ବାନ୍ଧି ସାରିଲା ତାହାକେ ଆମେ ରଙ୍ଗ କର୍ମା, ଧୂପ ସୂତାରେ ବନ୍ଧା ହେବା, ଧୂପ ସୂତା ଯେନ୍ ବନ୍ଧା ହେବା, ସେ ଗଣ୍ଠି ପଡ଼ିଗଲା, ସେ ଗଣ୍ଠି ଭିତରେ ଧୂପ ହେଇଯିବା। ତାହାକେ ଆମେ ପହିଲା ଶାଗୁଆ କରିଦେଲା କି ହଲିଆ କରିଦେଲା, ଯେନ୍ ରଙ୍ଗଟି କରିଦେମା, ଲାଷ୍ଟ ରଙ୍ଗଟା ହେସି କଲା। ସଠିକ୍ କଲା ବେଲେ ଶାଗୁଆ ହେବା, ତା ଥଣ୍ଟଟା ଲାଲ ହେବା,
0: ମାନେ ପରିଶ୍ରମ ବହୁତ ଲାଗୁଛି।
1: ହଁ, ପରିଶ୍ରମଟା ଲାଗ୍ବା। ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା, ତାହାକେ ଯେତେବେଳେ ଖୁଲି ଦେମା, ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା।
0: ଆଜ୍ଞା, ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ, ଏଇଟା ଆଗରୁ ବି ଦେଖି ଆସୁଛୁ, ବର୍ତ୍ତମାନ ବି ଚାହିଦା ସିନା ବଢିଛି, କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ, ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ, କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି
1: ପଡୁଛି।
0: ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ, ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ, ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି?
1: ଡିଜାଇନ ବୁଣା
0: ଦୁଇଟା ପାଇଁ।
1: ହଁ, ସେ ଡିଜାଇନଟା କାଣ ହେଇଛି ନୁ, ସେଟା ଗୋଟେ କଥା ହେଇଛି, ଯେତେବେଳେ ନ୍ୟାସନାଲ ପାଇଲି ସେଟା ମହାଲକ୍ଷ୍ମୀ ଶାଢୀ ନାଁ ହଉଛି
0: ମହାଲକ୍ଷ୍ମୀ। ଆଚ୍ଛା,
1: ସେ ଡିଜାଇନଟା କେନ୍ତା ହେଲା ନା, ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା ସେଟା କାଣ କରୁଥିଲେ, ଆମେ ସେ ଝୋଟି ପକଉଥିଲୁ ମଗସିର ମାସେ, ମହାଲକ୍ଷ୍ମୀ ଝୋଟି ପକଉଥିଲୁ,
0: ସେ ଯୋଉ ପାଦ ଚିହ୍ନ ଥାକି ଯୋଉ ଶାଢୀ
1: ବେଲେ ସେଟା ସେ ଝୋଟି ମତେ ମୋ ଆଇ ଶିଖିଥିଲେ।
0: ଆଚ୍ଛା,
1: ବେଲେ ସେନୁ ମୁଇଁ ଛୋଟିଆ
0: ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ
1: ବେଲେ ସେଟା ସେନୁ କରୁଥିଲି, ଝୋଟି ପକଉଥିଲି ମା ଘରେ କରୁଥିଲି। ସେଟା ଯେତେବେଳେ ଶାଶୁ ଘର ଆସିଲି, ସେଠି ଶାଶୁ ଘରେ ବି ସେନା ଝୋଟି କରୁଛନ୍, ବେଲେ ସେ ବାପ ଘରଟା ମା ଘରଟା ଦୁଇଟାକେ ମିଶେଇ ଦେଲି, ଦୁଇଟାକେ ମିଶେଇ କରି ଗୋଟେ ଶାଢୀ ତିଆରି କଲି।
0: ଆଜ୍ଞା,
1: ବେଲେ ସେଟା ମହାଲକ୍ଷ୍ମୀ ଶାଢୀ।
0: ଆଜ୍ଞା, ସେଇ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
1: ଫୁଲ ଆମର ସେ
0: ଝୋଟି, ଆଜ୍ଞା,
1: ଶଙ୍ଖ ମାଛ, ଏଟା ସେ ବାପ ଘରଟା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37,876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3,210 ଗାଁକୁ ଆମେ ପାଣି ଦଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ, ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ ବ୍ୟବସ୍ଥା କରାଯିବ। ଏଥିରେ 3,000 ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାଦର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି

ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ଡିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23 କୋଟି 48 ଲକ୍ଷ ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ 2 କୋଟି 77 ଲକ୍ଷ ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଦୀପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାମାନେ କେବଳ ବାହାରକାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ଦିନ ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍ମୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ଦିନ ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ 3 ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ତାରିଖରେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ହୋଇଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସେର୍ଗେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ 5 ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ

0: ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆଜ ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତା ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତା ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ରାଜ୍ୟ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର

0: ଘଟିଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆତଙ୍କବାଦ ନିରୋଧ ଦିବସ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: ଶ୍ରୋତାବନ୍ଧୁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 7। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଟ୍ଜ ଯୋଗେ। ଶ୍ରୋତାବନ୍ଧୁ ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀୟ ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ସମୟ ହୋଇଯାଇଛି ଶୁଣିବା ଆସନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ମହମ୍ମଦ ସାଜିଦ୍ଙ୍କ କଣ୍ଠରେ, ଚଳଚ୍ଚିତ୍ର ଅଭିଯାନ।

ଶ୍ରୋତା ବନ୍ଧୁ, ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ।

ସମ୍ବାଦ ପଢୁଛନ୍ତି ମୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57 ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ଆରମ୍ଭ ହେବାକୁ ଥିବା 4th ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ।

0: വർക്കിംഗ്സ്. ശില്പ ഓ വാണിജ്യ മന്ത്രി പീയൂഷ് ഗോയൽ സമഗ്ര വിശ്വ എ ഭാരത വിശ്വസ്ത സഹയോഗി ഭാവം ഗ്രഹണ കരുച്ച. പ്രധാനമന്ത്രി നരേന്ദ്രമോദി പഞ്ചരാഷ്ട്രീയ ഗസ്ത ആലോകപാത കരി നൂലിഠാരെ ആജി സാമ്പാദിക സമ്മേളനീ ശ്രീ ഗോയൽ ഈ ഗസ്ത സമാജ പ്രത്യേക വർഗ സുജോഗ നിശ്ചിത കരിച്ച്. ഗസ്ത അവസരത്തിൽ ഭാരതത്തിൽ 175 ബില്യൺ ഡലാർ നിവേശ സംയുക്ത ആരബ എമിറേറ്റ്സ് പ്രതിശ്രുതി പ്രദാന കരിച്ച്. എസഹ വിഭിന്ന രാഷ്ട്ര സഹിത 57 ഗുരുത്വപൂർണ്ണ ചുക്തി സ്വാക്ഷരിത ഹോഇച്ചി ബോലി ശ്രീ ഗോയൽ.
1: बड़ी बड़ी कंपनियों के अंतर्राष्ट्रीय लेवल की फॉर्च्यून 500 कंपनियों के जो सीईओज हैं उनके साथ बातचीत हुई, उनके साथ आगे भारत में निवेश व्यापार और संबंधों बढ़ाने की चर्चा हुई. अगर हम सिर्फ ये जिन सीईओज के साथ माननीय प्रधानमंत्री जी ने बातचीत की उन्हीं का अगर वैल्यू देखे तो वो $3 बिलियन से ज्यादा इनकी वैल्यू बनती है. यानी भारत की जीडीपी के लेवल के सीईओ मिल के उनके साथ चर्चाएं हुई है आगे की भारत के विकास यात्रा में जुड़ने के लिए.
0: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋଏଲ ଦୃଢ଼ ନିନ୍ଦା କରିଛନ୍ତି. ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି. ନୂଆଦିଲ୍ଲୀଠାରେ ଆଜି ଏଏମ୍ସିଏଚ୍ଏମ୍ର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି. ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି. ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି. ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30-40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି. ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, ଏଲ୍ଏନ୍ଜି, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି. ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋରିଡାସ୍ କହିଛନ୍ତି. ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ. ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି. ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି. ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି. ଭାରତ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି. ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି. ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି. ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି. ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି. ତେବେ ଏଭଳି ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି. କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି. ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ

ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ

0: ମାନଙ୍କୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି, ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ, ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରୀ, ସନ୍ଦୀପ ଆରେ ଏବଂ ଅଜୟ ପାସିଂ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,24,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗସ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ ଇକମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓନାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
1: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତା ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହେଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନ୍ରେ ତାଙ୍କର କେମିତି ବିକାଶ ହେଇପାରିବ, ବିଧି ହେଇପାରିବ, ସେମାନେ କେମିତି ସଚେତନ ହେଇପାରିବ, ତାଙ୍କର ପ୍ରଡକ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡକ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ, ତାହାର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
0: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଜଣ ହିନ୍ଦୁ ସମ୍ପ୍ରଦାୟ ହୋଇଥିବା ବେଳେ 3 ଜଣ ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2024 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ ଧାମାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାଟସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବ୍ରହ୍ମପୁର, ସମୟ 7:30। ଶୁଣିବା କାର୍ଯ୍ୟକ୍ରମ କିଷାନ ଭାଇମାନଙ୍କ ପାଇଁ କିଷାନ ବାଣୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ଶଙ୍କର ମହାରଣା।

ଚାଷୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ନାନୀ ନମସ୍କାର।
1: ନମସ୍କାର ନମସ୍କାର ରିନା, କେତେ ଦିନ ପରେ ବୈଠକୁ ଆସିଲ ହେ?
0: ଆଉ କେତେବେଳେ ବେଳ ହଉଛି କି? ଆ ସବୁ ବୋଉ ପିଲା ଇଏ ପିଲା ସମସ୍ତେ ରହିଛନ୍ତି, ହଉନି ଆଉ ବେଳ। ଆଜି ଟିକେ ହେଲା ତ ମନ କଲି ପଳେଇଲି। ଆଉ
1: ମୁଁ ସେ ସଂଘରେ ତମକୁ ଦେଖିଲି ନୂଆରେ, ମୋ ମନ ପୁରା ଖୁସି ହେଇଗଲା। ମୁଁ ଆମ ରିନା ଭଉଣୀ କେତେ ଚାଲା ଚତୁର, ସରକାରଙ୍କ ଯୋଜନା ଉପରେ ସବୁ ଜାଣିଛନ୍ତି। ମୁଁ ତମକୁ ସେଠି ଚିହ୍ନିଲି ନା।
0: ଓହୋ, ମୁଁ ସବୁବେଳେ ଆସିପାରୁନି ସିନା, କଥା ଯାକ ହେଇଥାଉଛ ଆଠୁ ରୁଣୁଠୁ ସବୁ ଶୁଣିଥାଉଛି ନା।
1: ହଁ, ହେଲେ ସେଦିନ ମୁଁ ଯେତେବେଳେ ଶୁଣିଲି ତମ ସାଙ୍ଗରେ କଥାବାର୍ତ୍ତା ହେଲିନି କି, ତମେ ଏତେ ଚାଷବାସ ବିଷୟ ଜାଣିଛ ଆଉ
0: କରୁ କରୁ ହେଇଯାଉଛି ଆଉ ନ କାଲି କିନ୍ ହଉଛି, ଗୋଟାରେ ପଶିଲେ ବୋଲେ ପୁରା କରିବାକୁ ପଡିବ ନା, ଆଉ ଟିକେ ଟିକେ ହେଲେ ହଉଛି।
1: ତମେ ପୁଣି କୁଆଡ଼େ ସେ ମହିଳା ଚାଷୀ ହିସାବରେ, ଶ୍ରେଷ୍ଠ ମହିଳା ଚାଷୀ ହିସାବରେ ପୁରସ୍କୃତ ବି ହେଇଛ ଆଉ ଆମ ପଞ୍ଚାୟତକୁ। ଆଉ
0: ପୁରସ୍କାର ପାଇଁ କରୁଛି କି ବା, କରୁ କରୁ ତାଙ୍କୁ ଭଲ ହେଲା ବୋଲି ତାଙ୍କେ ଦେଲେ ନା। ଆଉ
1: ନା ଜାଣିଛ ରେ, ବୁଝିଲ ରିନା,
0: ଆଉ କେତେ ଜାଣିବାକୁ ଇଚ୍ଛା ହଉଛି, ଗୋଟେ କଲେ କାହାରି ଜାଣିବାକୁ ଇଚ୍ଛା ହଉଛି, ଭୁଲଟା କୋଉଠି ହଉଛି ଜଣା ପଡୁଛି, ସେଟା ଜାଣିବାକୁ ଇଚ୍ଛା ଲାଗୁଛି।
1: ତମେ ଯୋଉ ଜାଣିବା କଥାଟା କହିଲନି, ଏବେ ଦେଖ ଆମ ସରକାର କେତେ ଯୋଜନା କରୁଛନ୍ତି, କରୁଛନ୍ତି ନା ନାହିଁ? ହେଲେ ସରକାର ଗୋଟେ ଜାତୀୟ ପ୍ରାକୃତିକ କୃଷି ମିଶନ କରିଛନ୍ତି। ସେ ମିଶନଟା କଣ, ମିଶନ ଦ୍ଵାରା କଣ କଣ ଚାଷୀ ଭାଇମାନଙ୍କୁ ଲାଭ ହବ, ଏ ସମ୍ପର୍କରେ ମୁଁ କଥା ହେଇଥିଲି।
0: କାହା ସହିତ କଥା ହେଇଥିଲ ବା?
1: କାହା ସହିତ ବୋଲି ଆମର ଯୋଉ ରବୀନ୍ଦ୍ର ବେହେରା ଆଜ୍ଞା ନାହାନ୍ତି କି, ମାନେ ସହକାରୀ ଗବେଷକ
0: ବଡ଼ ଆଜ୍ଞା।
1: ହଁ, ବୋଲେ ସେ ସବୁ ଉପରେ ଗବେଷଣା କରୁଛନ୍ତି।
0: ବେଶୀ ଜାଣିଥିବେ ନାଇଁ କି?
1: ହଁ, ସେ ଆଜ୍ଞା କହୁଛନ୍ତି ଜାତୀୟ ପ୍ରାକୃତିକ କୃଷି ମିଶନଟା କଣ ପ୍ରକୃତରେ।
0: ଓହୋ, ସେଟା ଆମେ ଜାଣିବା କଥା।
1: ହଁ, ଚାଲ ଶୁଣିବା।
0: ହଁ,
2: ଚାଷୀ ଭାଇମାନେ, ଆଜି ଆମ କିଷାନ ବାଣୀର ଆଲୋଚନାର ବିଷୟବସ୍ତୁ ରହିଛି ଜାତୀୟ ପ୍ରାକୃତିକ କୃଷି ମିଶନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ଆମ ସହିତ ଆମ ଆକାଶବାଣୀ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ଏମ୍ଏସ୍ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନର ଗବେଷଣା ସହଯୋଗୀ ରବୀନ୍ଦ୍ର କୁମାର ବେହେରା। ତ ପ୍ରଥମେ ଆମେ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ବେହେରା ବାବୁଙ୍କୁ ସ୍ୱାଗତ ଜଣାଇବା। ବେହେରା ବାବୁ ନମସ୍କାର।
3: ନମସ୍କାର।
2: ଆଜି ତ ଆପଣ ଜାଣିଛନ୍ତି ଆମର ଆଲୋଚନାର ବିଷୟବସ୍ତୁ, ଏଇ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନ ଯେଉଁ ରହିଛି, ଏଇଟା କ'ଣ ସରକାରଙ୍କ?
3: ଜାତୀୟ ପ୍ରାକୃତିକ କୃଷି ମିଶନ ଯେଉଁ ଗୋଟେ ହେଉଛି ମିଶନ, ଯାହାକି ସମ୍ପୂର୍ଣ୍ଣ ରୂପେ ପ୍ରାକୃତିକ ଭାବରେ ଆମେ ଚାଷ କରିବା, ଏବଂ ଏହି ମିଶନ ଆମର କେନ୍ଦ୍ର ସରକାରଙ୍କ ଦ୍ୱାରା 2024 ମସିହାରେ କାର୍ଯ୍ୟକାରୀ କରାଗଲା।
2: ଏ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନ କେବେ ଓ କାହା ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା?
3: ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟ ପ୍ରାକୃତିକ କୃଷି ମିଶନ କାର୍ଯ୍ୟକ୍ରମକୁ 2024 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା। ନଭେମ୍ବର ମାସ 25 ତାରିଖରେ ଏହାକୁ ଆରମ୍ଭ କରାଗଲା। ସାରା ଭାରତ ବର୍ଷରେ ଏହି ଜାତୀୟ ପ୍ରାକୃତିକ କୃଷି ମିଶନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି।
2: ଜାତୀୟ ପ୍ରାକୃତିକ କୃଷି ମିଶନ କେବେ ଆଉ କେଉଁଠି ଆଉ କିପରି?

0: କାର୍ଯ୍ୟକାରୀ କରାଯାଉଛି ସାରା ଭାରତ ବର୍ଷରେ?
1: ଏହା ସାରା ଭାରତ ବର୍ଷର 15,000 କ୍ଲଷ୍ଟରରେ 7.5 ଲକ୍ଷ ହେକ୍ଟର ଜମିରେ କାର୍ଯ୍ୟକାରୀ ହେଉଛି।
0: ତେବେ ବେହେରା ବାବୁ, ଆମର ଯେଉଁ ରହିଛି ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନଟା, ଏହାର ମୁଖ୍ୟ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ କ'ଣ ରହିଛି ସରକାରଙ୍କର?
1: ଏଇ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନ କାର୍ଯ୍ୟକ୍ରମ, ଇଏ ହେଉଛି ଗୋଟେ ମିଶନ, ମାନେ ସମସ୍ତେ ୟାକୁ, ଯେମିତି ଆମର ପରିମଳ ମିଶନ ହେଲା କି ସାକ୍ଷରତା ମିଶନ, ସମସ୍ତେ ଯଦି ଆମେ ଚାହିଁବା ତାହେଲେ ମିଶନ ନିଶ୍ଚିତ ରୂପେ ସଫଳ ହେବ। ତ ଏଇ ଯେଉଁ ମିଶନର ଲକ୍ଷ୍ୟ ହେଉଛି ଯେ ସମସ୍ତେ କେମିତି ପ୍ରାକୃତିକ କୃଷି ବିନା କେମିକାଲ ଫର୍ଟିଲାଇଜରକୁ ଯାହା ପ୍ରକୃତିରେ ରହିଛି ତାକୁ ନେଇକରି ଆମେ ଚାଷ କେମିତି କରିବା, ଏବଂ ବୈଜ୍ଞାନିକ ଭିତରେ ଶକ୍ତିଶାଳୀ ଭାବରେ କୃଷି ଅଭ୍ୟାସକୁ ବଦଳାଇବା, ତାକୁ ପ୍ରମୋସନ କରିବା ଏବଂ ଆପ୍ରୋଚ କରିବା, ଜଣେ ଆଉ ଜଣକୁ ବୁଝେଇବା, ସେ ମିଶନର ଲକ୍ଷ୍ୟ। ଏବଂ ସ୍ଥାୟୀତ୍ୱର ସହିତ ଜଳବାୟୁ ନମନୀୟତା କୃଷି ପ୍ରଣାଳୀକୁ କାର୍ଯ୍ୟକାରୀ କରିବା ଏବଂ ସୁରକ୍ଷିତ ଖାଦ୍ୟ ଉତ୍ପାଦନ କରିବା, ସେଇ ଯେଉଁ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କିଛି ଅସୁବିଧା ହେଉନଥିବ। ଏବଂ ଆମେ କ'ଣ କରିବା ନା, ଯେଉଁ ପ୍ରାକୃତିକ ମିଶନ, ଜାତୀୟ ପ୍ରାକୃତିକ କୃଷି ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ଆମେ ମୃତ୍ତିକା ସ୍ୱାସ୍ଥ୍ୟ, ଯେମିତି ଆମେ ପରମ୍ପରାଗତ କୃଷି ବିକାଶ ଯୋଜନାର ଲକ୍ଷ୍ୟ ଗୁଡ଼ିକ ଯାହା ସବୁ ରହିଛି, ପ୍ରାୟ ଏହି ମିଶନର ମଧ୍ୟ ଲକ୍ଷ୍ୟ ଏକାଭଳିଆ ରହିଛି। ଆମେ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ଏବଂ ଆମର ଯେଉଁ ଇକୋସିଷ୍ଟମ ରହିଛି, ଏନ୍ଭାରମେଣ୍ଟ ରହିଛି, ଏନ୍ଭାରମେଣ୍ଟ ଆମର ଦେଖନ୍ତୁ ମାଟି ରହିଛି, ପାଣି ରହିଛି, ପବନ ରହିଛି, ଜଙ୍ଗଲ ରହିଛି, ପରିବେଶ ରହିଛି, ସେ ସବୁଗୁଡ଼ିକର ଯେମିତି ଆମେ ପୁନଃସ୍ଥାପନ, ଯାହା ସବୁ କ୍ଷତି ହୋଇଯାଇଛି ତାକୁ କେମିତି ପୁନଃଭରଣା କରିବା, ତାର ବ୍ୟବସ୍ଥା ମଧ୍ୟ ଏହି ଜାତୀୟ ପ୍ରାକୃତିକ କୃଷି ମିଶନର ମଧ୍ୟ ଲକ୍ଷ୍ୟ। ଆଉ ଇକୋସିଷ୍ଟମକୁ ଆମେ ସୁଧାରିବା, ଆଉ କ'ଣ ନା, ଯେଉଁ ଚାଷୀମାନଙ୍କର ଦକ୍ଷତା, ଚାଷୀମାନଙ୍କର ଦକ୍ଷତା ବଢ଼ାଇବା ସହିତ ଯେଉଁ ଗୋଷ୍ଠୀ ସମ୍ବଳ ଅଧିକାରୀ ମାନେ ସବୁ ରହିଛନ୍ତି, ଗୋଷ୍ଠୀ ସମ୍ବଳ ବ୍ୟକ୍ତି ଯେଉଁ ଗ୍ରାମସ୍ତରରେ ରହିଛନ୍ତି, କମ୍ୟୁନିଟି ରିସର୍ଚ୍ଚ ପର୍ସନ, ତାଙ୍କୁ ମଧ୍ୟ ତାଲିମ ପ୍ରଦାନ କରିକି ତାଙ୍କର ଦକ୍ଷତା ମଧ୍ୟ ଏଇ ଯେଉଁ ଜାତୀୟ ପ୍ରାକୃତିକ କୃଷି ମିଶନର ଉଦ୍ଦେଶ୍ୟ ଆଉ କାର୍ଯ୍ୟକାରିତା ବିଷୟରେ ସେମାନଙ୍କୁ ମଧ୍ୟ ସକ୍ଷମ କରାଇବା। ଆଉ କୃଷି ଖର୍ଚ୍ଚକୁ କେତେ ଆମେ କମ୍ କରିକି ଗୋଟେ ବଡ଼ ଧରଣର ସଫଳତା ହାସଲ କରିବା, ଯାହାକି ଜଳବାୟୁଗତ ସମସ୍ୟା ଗୁଡ଼ିକ ଯାହା ଆଗାମୀ ଦିନରେ ବା ବର୍ତ୍ତମାନ ବା ପୂର୍ବରୁ ଯାହା ସବୁ ଘଟି ଆସୁଛି, ଯେଉଁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ, ସୁନାମି, ଏସବୁ ଯେଉଁ ପ୍ରାକୃତିକ ବିପର୍ଯ୍ୟୟ, ଯେଉଁ କ୍ଲାଇମେଟ୍ ରିଜିଲିଏନ୍ସ, ଜଳବାୟୁ ସହନଶୀଳ ଆମେ ଗୋଟେ କୃଷି କରିବା, ଯାହାର କି କାହାର କିଛି କ୍ଷତି ହେବନି, କିନ୍ତୁ ଆମର ଖାଦ୍ୟ ଉତ୍ପାଦନ ପ୍ରାକୃତିକ ଭାବରେ ବଜାୟ ରହିବ, ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ଆମେ କେମିତି ରକ୍ଷା ପାଇକି ଚାଷ କରିବା। ଆମେ ଧାନ କରିଥିବା, ବର୍ଷା ଆସିଲା ପଡ଼ିଗଲା, ତ ସେ ଏଇଭଳିଆ କୃଷି ପଦ୍ଧତି ଆପଣେଇବା ଯେଉଁଟାକି କିଛି ଆମେ କ୍ଷତି ହୋଇନଥିବ। ଆଉ ଥରେ ପୁରୁଣା ଚାଷ, ଦେଶୀ କଥାକୁ, ପୁରୁଣା ଜ୍ଞାନକୌଶଳ, ପୁରୁଣା ବିହନ, ଏସବୁକୁ ନେଇକରି ବୈଜ୍ଞାନିକ ଭିତରେ ଆମେ ତାକୁ କେମିତି ପ୍ରୟୋଗ କରିକି ଏ ମିଶନକୁ ସଫଳ କରାଇବା।
0: ଯେହେତୁ ଆମର ଏଇଟା ଗଞ୍ଜାମ ଜିଲ୍ଲା ହେଉଛି ଦକ୍ଷିଣ ସାମୁଦ୍ରିକ ଉପକୂଳବର୍ତ୍ତୀ ଅଞ୍ଚଳ,

0: ଏଟା ପୁରୁଣା ଚାଷ, ଦେଶୀ କଥାକୁ, ପୁରୁଣା ଜ୍ଞାନ କୌଶଳ, ପୁରୁଣା ବିହନ, ଏସବୁକୁ ନେଇକରି ବୈଜ୍ଞାନିକ ଭିତରେ ଆମେ ତାକୁ କେମିତି ପ୍ରୟୋଗ କରିକିରି ଏ ମିଶନକୁ ସଫଳ କରାଇବା।
1: ଯେହେତୁ ଆମର ଏଇଟା ଗଞ୍ଜାମ ଜିଲ୍ଲା ହେଉଛି ଦକ୍ଷିଣ ସାମୁଦ୍ରିକ ଉପକୂଳବର୍ତ୍ତୀ

0: ଭାରତୀୟ ଯେଉଁ ଟ୍ରାଡିସନାଲ ନଲେଜକୁ ବ୍ୟବହାର କରିକିରି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିକିରି ଆମେ ଫସଲ ଉତ୍ପାଦନ କରିବା, କ୍ଲାଇମେଟ୍ ରିଜିଲିଏଣ୍ଟ କ୍ରପିଂ ପ୍ୟାଟର୍ନକୁ ଆମେ ଆଡପ୍ଟ କରିବାକୁ ପଡିବ।
1: ମାନେ ଜଳବାୟୁ ସହନଶୀଳ
0: କୃଷି
1: ଆମେ କୃଷି ଆପଣେଇବା।
0: ଆଜ୍ଞା,
1: ମାନେ ଯେହେତୁ ଏଇଟା ଆମର ବେଶୀରେ ବାତ୍ୟା ହେଉଛି, ବର୍ଷା ବି ହେଉଛି, ତ ଆମେ ଯେତେବେଳେ ବିହନଟି ବୁଣିବା, ଚାଷୀ ଭାଇମାନେ ମାନେ ଧ୍ୟାନ ରଖିକି ବୁଣିବେ ଯେ ଏଇଟା ଯଦି ପାଣି ଯଦି ଜମିରେ 20 ଦିନ ରହିଲେ ଯେମିତି ଫସଲଟା ନଷ୍ଟ ହେବନି,
0: ସେଭଳିଆ କିସମ ସେମାନେ ଚୟନ କରିବେ। ବାହାରି ଯାଇଛି ସେଭଳିଆ ଯଦି ସେମାନେ ପ୍ରୟୋଗ କରିବେ, ଆମ ଦେଶୀ କିସମ ଗୁଡା ଦେଖନ୍ତୁ, ପୁରୁଣା କାଳିଆ ଯୋଉ ଦେଶୀ ବିହନ ଗୁଡା ସେମାନଙ୍କର ପଡ଼ିବନି, ସେମାନଙ୍କର ମୂଳ ଟାଣ ଥିବ, ତ ସେ ପ୍ରକାର ଜ୍ଞାନ କୌଶଳକୁ ଆମ କୃଷି କ୍ଷେତ୍ରରେ ଆମେ ପ୍ରୟୋଗ କରିବା।
1: ତେବେ ବେହେରା ବାବୁ, ଲକ୍ଷ୍ୟ ଉଦ୍ଦେଶ୍ୟ କଥା ତ ସରକାରଙ୍କର କହିଲେ ଆପଣ, ଆଉ ଗୋଟେ ଆସୁଛି ଆମର ଯୋଉ ମିଶନ ରହିଛି ଜାତୀୟ ପ୍ରାକୃତିକ କୃଷି ମିଶନର ଲକ୍ଷ୍ୟ ଧାର୍ଯ୍ୟ, ମାନେ ଚାଷୀ ଭାଇମାନଙ୍କ ପାଇଁ ସରକାରଙ୍କର କଣ ଟାର୍ଗେଟ ରହିଛି, ମାନେ କେତେ ପର୍ଯ୍ୟନ୍ତ କଲେ ଚାଷୀ ଭାଇମାନେ ଉପକୃତ ପାଇପାରିବେ ବା ଉପକୃତ ହୋଇପାରିବେ?
0: ଦେଖନ୍ତୁ, ଏ ଯୋଉ ମିଶନର ଲକ୍ଷ୍ୟ ବା ଟାର୍ଗେଟ ରହିଛି, ଭାରତ ବର୍ଷରେ 750,000 ଚାଷୀଙ୍କୁ ଏଇ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା, ଏନରୋଲମେଣ୍ଟ କରାଇବା, ତା ସହିତ 15,000 ଭାରତର ବିଭିନ୍ନ ଜାଗାରେ 15,000 ଚକଡ଼ାରେ ଏଇ ଯୋଜନାକୁ କାର୍ଯ୍ୟକାରୀ କରିବା, ଏଇ ଯେଉଁ ପ୍ରାକୃତିକ କୃଷି ମିଶନ କାର୍ଯ୍ୟକ୍ରମକୁ, ଏବଂ ସେଇ ଯେଉଁ 15,000 ଚକଡ଼ା ଭିତରେ 10,000 ବାୟୋ ଇନପୁଟ ସେଣ୍ଟର, ଯେଉଁଟାକି ଜୈବିକ ଖତ ସାର ସମ୍ବଳ କେନ୍ଦ୍ର ପ୍ରତିଷ୍ଠା କରାଯିବ, ଯେଉଁଠିକି ଯାହାକି ଅନ୍ୟ ଚାଷୀମାନେ ସହଜ ସୁବିଧାରେ ସେ ଯେଉଁ ପ୍ରାକୃତିକ ଜୈବିକ ଖତ ସାର ଯେଉଁଟା କହୁଛନ୍ତି, ପ୍ରାକୃତିକ ଭାବେ ସେମାନେ ତାଙ୍କ ସ୍ଥାନୀୟ ଅଞ୍ଚଳରେ ସେମାନେ ଉପଲବ୍ଧ ହେଉଥିବ, ଯେମିତି ଜୀବାମୃତ କୁହ, ହାଣ୍ଡି ଖତ କୁହ, ଗୋବର ଖତ କୁହ, ପଞ୍ଚଗବ୍ୟ କୁହ, ଏସବୁ ଯେଉଁ ଜୈବିକ ଖତ ସାର ସେଇ ସମ୍ବଳ କେନ୍ଦ୍ର ଉପଲବ୍ଧ କରାଇବ, ଏବଂ ଗୋଟେ ଲକ୍ଷ୍ୟ ଚାଷୀମାନଙ୍କୁ ଚାଷୀମାନଙ୍କ ପାଖରେ ଏ ସଚେତନ ଯେଉଁ ଜାତୀୟ ଜୈବିକ କୃଷି ମିଶନ ଯେଉଁ ସରକାରଙ୍କ ରହିଛି, ଏଥିରେ ଗୋଟେ ଲକ୍ଷ୍ୟ ଚାଷୀମାନଙ୍କୁ ତାଙ୍କ ସଚେତନ କରାଇବା ପାଇଁ ମଧ୍ୟ ରହିଛି, ଏଇ ଯେଉଁ ପ୍ରାକୃତିକ କୃଷି ଉପରେ ତାଙ୍କର ଜ୍ଞାନ କୌଶଳ ସଚେତନ ଚାଷୀମାନଙ୍କର ବଢ଼ାଇବା, ଆଉ ଜୈବିକ ସାର୍ଟିଫିକେସନ ଯେମିତି ପରମ୍ପରାଗତ କୃଷି ବିକାଶ ଯୋଜନାରେ ମଧ୍ୟ ଥିଲା, ଚାଷୀମାନଙ୍କର ଯେଉଁ ଅର୍ଗାନିକ ପ୍ରଡକ୍ଟ ଗୋଟେ ଚାଷୀ କରୁଛି କିନ୍ତୁ ତା ପାଖରେ ଯଦି ସାର୍ଟିଫିକେସନ ନଥିବ, ଏଇଟା ଜୈବିକ ବୋଲି ପ୍ରମାଣିତ ହେଇନଥିବ, ତାହେଲେ ସିଏ ତାର ଉତ୍ପାଦଟା ଅଧିକ ପଇସାରେ ସିଏ ବିକ୍ରି କରିପାରିବନି। ଏଇଠି ମଧ୍ୟ ସରକାର କଣ କରିଛନ୍ତି, ଗୋଟେ ନ୍ୟାସନାଲ ବ୍ରାଣ୍ଡରେ, ଗୋଟିଏ ଜାତୀୟ ସ୍ତରୀୟ ଗୋଟିଏ ବ୍ରାଣ୍ଡରେ ଚାଷୀମାନଙ୍କର ଉତ୍ପାଦକୁ ସାର୍ଟିଫିକେଟ

ହେବ ନାହିଁ। ଚାଷୀ ଯଦି ୟୁରିଆ ପକାଉଛି କି ଗ୍ରୁମର ପକାଉଛି କି ବିଷ ପ୍ରୟୋଗ କରୁଛି ତ ସେ ତାର ଗୋଟେ ଅଭ୍ୟାସ ହେଇଯାଇଛି, ତାକୁ ପୁଣି ସେଥିରୁ କେମିତି ଆମେ ଡାଇଭର୍ଟ କରିକି ପୁରା ନ୍ୟାଚୁରାଲ ଫାର୍ମିଂ ପ୍ରାକୃତିକ ଉପାୟରେ ପ୍ରକୃତିରେ ଯାହା ସବୁ ମିଳୁଛି ତାକୁ ପ୍ରୟୋଗ କରିକି ତାର ଚାଷ କାର୍ଯ୍ୟ ସିଏ ବଜାୟ ରଖିବ, କେମିତି ତାକୁ ସେ ଆଡପ୍ସନ କରିବ ପ୍ରୟୋଗ କରିବ ଏବଂ ସ୍ଥାୟୀତ ଭାବେ ତାକୁ ଆଜି କରିକି ଆସନ୍ତା ବର୍ଷକୁ ଛାଡ଼ିଦେଲେ ଏ ମିଶନ ସଫଳ ହେବ ନାହିଁ। ତେଣୁ ତାକୁ କଣ୍ଟିନ୍ୟୁଅସଲି ଚାଷୀ କ୍ରମାନ୍ୱୟ ଭାବରେ ବର୍ଷ ବର୍ଷ ଧରିକିରି ତାକୁ ସ୍ଥାୟୀତ ଭାବରେ ତାକୁ ପ୍ରୟୋଗ କରିବ ଏବଂ ସ୍ଥାୟୀତ୍ୱ କରିବ ହେଉଛି ଏଇ ର ମୁଖ୍ୟ।

ଏବଂ ସ୍ଥାୟୀତ୍ୱ ଭାବେ ତାକୁ ଆଜି କରିକି ଆସନ୍ତା ବର୍ଷକୁ ଛାଡ଼ିଦେଲେ ଏ ମିଶନ ସଫଳ ହେବ ନାହିଁ, ତେଣୁ ତାକୁ କଣ୍ଟିନ୍ୟୁଅସଲି ଚାଷୀ କ୍ରମାନ୍ୱୟ ଭାବରେ ବର୍ଷ ବର୍ଷ ଧରିକିରି ତାକୁ ସ୍ଥାୟୀତ୍ୱ ଭାବରେ ତାକୁ ପ୍ରୟୋଗ କରିବ ଏବଂ ସ୍ଥାୟୀତ୍ୱ କରିବ ହେଉଛି ଏଇ ର ମୁଖ୍ୟ

0: ଅଧା କେଜି ଦେଇକି କେଜି ଆଣି ଥରେ ପକେଇ ଦେଇ କହିବା ଉତ୍ପାଦନ ବଢ଼ିବନି କହିଲେ ହେବନି।
1: ତେବେ ବେହେରା ବାବୁ, ଏ ଯେଉଁ ସରକାରଙ୍କର ଜାତୀୟ ପ୍ରାକୃତିକ କୃଷି ମିଶନ ରହିଛି, ଏଥିରେ ଆର୍ଥିକ ସହାୟତା ଆଉ ଆର୍ଥିକ ଅଟକଳ କ'ଣ ରହିଛି ଚାଷୀ ଭାଇମାନଙ୍କ ପାଇଁ?
0: ନିଶ୍ଚିତ ରୂପେ ଏଇ ଯେଉଁ ଆର୍ଥିକ ସହାୟତା ଆଉ ପ୍ରୋତ୍ସାହନ ରହିଛି, ଇଏ ଦେଖନ୍ତୁ ଆମର ଏଇ ଯେଉଁ ନ୍ୟାସନାଲ ମିଶନ ନ୍ୟାଚୁରାଲ ଫାର୍ମିଂ, ଏଥିରେ ଆମର ଯେଉଁ ପଞ୍ଚଦଶ ଅର୍ଥ କମିଶନ ଅବଧି ସମୟରେ 2481 କୋଟି ଟଙ୍କା ସରକାର ଏଥିରେ ବଜେଟ୍ ରଖିଛନ୍ତି। ଏଥିରେ ରାଜ୍ୟ ଆଉ କେନ୍ଦ୍ର ସରକାରଙ୍କର ଅଂଶଦାନ ଉଭୟ ରହୁଛି। ଆଉ ଏ ଯେଉଁ 15,000 ହେକ୍ଟର ପ୍ରତ୍ୟେକ ଯେଉଁ ଗୋଟେ ଗୋଟେ ଚକଡ଼ାରେ ଏଇଟା କରିବା ପାଇଁ କହୁଛି, ଯେଉଁ 15,000 ହେକ୍ଟର ଗୋଟେ ଚକଡ଼ା ଗୋଟେ କ୍ଲଷ୍ଟର ଏଟଲିଷ୍ଟ ଅତିକମ୍ରେ 50 ହେକ୍ଟର ହେବାକୁ ପଡ଼ିବ, ଏବଂ 125 ଜଣ ଚାଷୀ ଗୋଟେ ଚକଡ଼ାରେ ଅତିକମ୍ରେ ଥିବେ। ଯଦି ମୁଁ ଏଇଠି ଗୋଟେ ଲୋକ ନ୍ୟାଚୁରାଲ ଫାର୍ମିଂ ବା ଅର୍ଗାନିକ ଫାର୍ମିଂ ବା ଜୈବିକ ଚାଷ କରୁଛି, କିନ୍ତୁ ଆଉ ଗୋଟେ ଲୋକ ଯଦି ମୋ ପାଖରେ କେମିକାଲ ଚାଷ କରୁଛି ସାର ପିଡ଼ିଆ, ତାହେଲେ ମିଶନ ସଫଳ ହେବ ନାହିଁ। ତେଣୁ ସରକାର ଏଇ ଯେଉଁ ମିଶନରେ କ'ଣ କରିଛନ୍ତି, ଗୋଟେ କ୍ଲଷ୍ଟର ହେଉଛି 50 ହେକ୍ଟର, ଆଉ ମିନିମମ୍ ସେଥିରେ 125 ଚାଷୀ ହାରାହାରି ରହୁଥିବେ। ଆଉ ଚାଷୀମାନଙ୍କୁ ମଧ୍ୟ ଏଥିରେ 2 ବର୍ଷ ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରହିଛି। ବର୍ଷକୁ ଗୋଟେ ଚାଷୀକୁ ହେକ୍ଟର ପିଛା 4,000 ଟଙ୍କା ଏଇ ପ୍ରାକୃତିକ କୃଷି ପଦ୍ଧତିରେ ଚାଷ କରିବା ପାଇଁ ତାକୁ ଉତ୍ସାହିତ କରିବା ପାଇଁ ଆଉ ସିଏ ପ୍ରୟୋଗ କରିବା ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନ 2 ବର୍ଷ 4,000, 8,000 ଟଙ୍କା ହେକ୍ଟର ପିଛା ପ୍ରତିବର୍ଷ 4,000 ଟଙ୍କା ଗୋଟେ ଚାଷୀ ପାଇବ। ଆଉ ଯେଉଁ 10,000 ଜୈବ ଇନପୁଟ ସମ୍ବଳ କେନ୍ଦ୍ର ପ୍ରତିଷ୍ଠା କରିବେ, ସେଥିରେ 1100 ପ୍ରକାର ମଡେଲ, ଯେଉଁ ନ୍ୟାଚୁରାଲ ଫାର୍ମିଂ ଅର୍ଗାନିକ ଫାର୍ମିଂର ବିଭିନ୍ନ ମଡେଲକୁ ଅନ୍ ଫାର୍ମ ଚାଷୀମାନଙ୍କ କ୍ଷେତ୍ରରେ ତାକୁ ଡେମନଷ୍ଟ୍ରେସନ କରିବା ସାଙ୍ଗରେ ଆଉ ଚାଷୀମାନଙ୍କୁ ସେଇ କ୍ଷେତ୍ର ଉପରେ ହିଁ ଟ୍ରେନିଂ, ଧରିନିଅ ଗୋଟେ ଦେଶୀ ଗାଈ ପ୍ରଜାତିର ଗାଈକୁ ଏଠି ଇଣ୍ଟିଗ୍ରେଟ କରାଇଛି, ଯେ ସ୍ଥାନୀୟ ପ୍ରଜାତିର ଗାଈ ଚାଷ କରିବ, ତାର ଗୋବର ତାର ମୁତ ସେଇ ପାଖରେ ହିଁ ମାନେ ଗୋଟେ ଗୁହାଳ ରହିବ ବା ଗାଈ ଗୁହାଳ ରହିବ, ତାର ମୁତ ଖତ ଡାଇରେକ୍ଟ କ୍ଷେତକୁ ଯିବ, ତାଦ୍ୱାରା କୃଷି ମାନେ କ୍ଷେତ୍ରରେ ଜୈବିକ ଖତ ସାର ହିସାବରେ ତାର ଉତ୍ପାଦନ ବଢ଼ିବ, ଆଉ ସିଏ କେମିକାଲ ଏସବୁ ବାହ୍ୟ ଇନପୁଟ ଉପରେ ନିର୍ଭରଶୀଳ ହେବନି ଏବଂ ତାର ଖର୍ଚ୍ଚକୁ କମ୍ କରିବ ଏବଂ ଗୋଟେ ପୁଷ୍ଟିକର ଆଉ ଅର୍ଗାନିକ ଫୁଡ୍ ସୋସାଇଟିକୁ ସିଏ ପ୍ରଡ୍ୟୁସ୍ କରିକିରି ଦେବ। ତ ଚାଷୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ମଧ୍ୟ ସରକାର ଏଠି ଗୁରୁତ୍ୱ ଦେଉଛନ୍ତି, କାହିଁକି ଚାଷୀର ଦକ୍ଷତା ନ ବଢ଼ାଇଲେ ଗୋଟେ ମିଶନ କେବେ ସଫଳ ହୋଇପାରିବ ନାହିଁ।
1: ବେହେରା ବାବୁ, ଆଜି ଆପଣ ଆମର ଯେଉଁ ଆଲୋଚନାର ବିଷୟବସ୍ତୁ ଥିଲା ଜାତୀୟ ପ୍ରାକୃତିକ କୃଷି ମିଶନ, ଏ ସମ୍ପର୍କରେ ଆପଣ ଖୁବ୍ ସୁନ୍ଦର ଭାବରେ ଆମର ଚାଷୀ ଭାଇମାନଙ୍କୁ ବୁଝେଇଲେ ଏହି ଯୋଜନାର ଲକ୍ଷ୍ୟ କ'ଣ ରହିଛି, ଉଦ୍ଦେଶ୍ୟ କ'ଣ ରହିଛି, ସରକାର କିପରି ଚାଷୀମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମିଶନ ମାଧ୍ୟମରେ, ଆପଣ ବହୁତ ସୁନ୍ଦର ଭାବରେ ବୁଝେଇଲେ। ଆଜି ଆପଣ ଆମର ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଆପଣଙ୍କୁ ଆମ ବ୍ରହ୍ମପୁର ଆକାଶବାଣୀର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର ମ୍ୟାଡ଼ାମ।
2: ଶୁଣ ନାରୀନା, ବଢ଼ିଆ ବୁଝିଛନ୍ତି,
1: ତମେ କ'ଣ ବୁଝିଲ କୁହ?
2: ଜଳବାୟୁ ଉପରେ, ମୃତ୍ତିକା ଉପରେ, ସବୁ ବିଷୟରେ ତାଙ୍କେ କହିଦେଇ ପଳେଇଛନ୍ତି, ଆଉ ମୁଁ କ'ଣ ବୁଝିନି, ସମସ୍ତେ ତ ବୁଝିଛି।
1: ହଁ, ହେଲେ ତମେ ଠିକ୍ ବୁଝିଛ। ଆଉ ବୋଲେ ଆଜ୍ଞା କହିବା କଥା ଯେ ଆମର ଏଇ ଯୋଜନାଟା ଆରମ୍ଭ ହେଲା କେନ୍ଦ୍ର ସରକାରଙ୍କର 2024ରେ ଆରମ୍ଭ ହେଲା, ବୋଲେ ସବୁ ଚାଷୀ ଭାଇମାନେ କିପରି ଲାଭ ପାଇପାରିବେ ଆଉ ସେମାନେ ଲାଭ ପାଇଲେ କେମିତି ଚାଷରେ ପ୍ରୟୋଗ କରିପାରିବେ,
2: କଲେ କାମରେ ଲାଭବାନ ବେଶୀ।
1: ହଁ, ହେଲେ ସରକାର ଆମ ମାନଙ୍କ ପାଇଁ ଯୋଜନା କରୁଛନ୍ତି ନା,
2: କିନ୍ତୁ ଆମେ ସଦେକ ଜାଣିପାରୁନି, ଏମିତି ଆସିଲେ ଏକା ଜାଣିବା କଥା।
1: ହଁ,
2: ଯେ ରେଡ଼ିଓ ଶୁଣିଲେ ଅଧା ଜାଣିପାରୁଛୁ ବା,
1: ରେଡ଼ିଓ ତାପରେ ଟିଭି ଆଜିକାଲି ମୋବାଇଲ ସବୁଥିରେ ପ୍ରଚାର ହଉଛି ନା, ପ୍ରୟୋଗ କରିପାରିବେ,
2: କଲେ କାମରେ ଲାଭ ହବନା ବେଶୀ।
1: ହଁ, ହେଲେ ସରକାର ଆମ ମାନଙ୍କ ପାଇଁ ଯୋଜନା କରୁଛନ୍ତି ନା,
2: କିନ୍ତୁ ଆମେ ସଦେକ ଜାଣିପାରୁନି, ଏମିତି ଆସିଲେ ଏକା ଜାଣିବା କଥା।
1: ହଁ,
2: ଯେ ରେଡ଼ିଓ ଶୁଣିଲେ ଅଧା ଜାଣିପାରୁଛୁ ବା,
1: ରେଡ଼ିଓ ତାପରେ ଟିଭି ଆଜିକାଲି ମୋବାଇଲ ସବୁଥିରେ ପ୍ରଚାର ହଉଛି ନା,

0: ଶିକୁଳା ପଞ୍ଚାୟତ ପୁରୁଷପୁର ବ୍ଲକ।
1: ଆପଣଙ୍କର କେତେ ଜମି ଅଛି?
0: ପାଖାପାଖି 15-16 ଗଣ।
1: କ'ଣ କ'ଣ ସବୁ ଚାଷ କରୁଛନ୍ତି?
0: ଧାନ ଆଗା ହେଉଛି, ତାପରେ ମୁଗ ବି ଟିକେ ହେଉଛି।
1: ଏବେ ଆଉ ପନିପରିବା କିଛି ଲଗେଇ ନାହାନ୍ତି?
0: ଭେଣ୍ଡି ଫେଣ୍ଡି ଏଗୁଡ଼ା ଟିକେ ଲାଗିଥିଲା, ଏବେ ତ ସରିଲା।
1: ଭେଣ୍ଡି ଲଗେଇଥିଲେ
0: ଆଜ୍ଞା।
1: ହେଲେ ଆପଣ ଯେଉଁ 15 ଭରଣରେ ଚାଷ କରୁଛନ୍ତି, ସବୁବେଳେ ଧାନ କରୁଛନ୍ତି ନା ଅନ୍ୟ ଫସଲ କରୁଛନ୍ତି?
0: ଧାନ ହେଉଛି ଆଉ ବିରି ମୁଗ, ତାପରେ ଧାନ ଗଲା ପରେ ବିରି ମୁଗ ହେଉଛି, ଆଉ ଅଲଗା ଭେଣ୍ଡି ହେଉଛି, ତାପରେ ଅଲଡ଼ି ଫଲଡ଼ି ଏ ଜିନିଷ ହେଉଛି।
1: ଅଲଡ଼ି କରୁ
0: ଆଜ୍ଞା।
1: ଏ ଅଲଡ଼ି ଭେଣ୍ଡି ସବୁ ଗାଁରେ ବିକ୍ରି କରୁଛନ୍ତି ନା ପାଖ ମାର୍କେଟକୁ ଯାଉଛନ୍ତି?
0: ନାଇଁ, ଗାଁରେ ବିକ୍ରି ହେଉଛି।
1: ଗାଁରେ ବିକ୍ରି ହେଇଯାଉଛି, ନିଜେ ନେଇ କରୁଛନ୍ତି ନା ଲୋକ ଆସୁଛନ୍ତି?
0: ନାଇଁ, ଆମେ ନେଇକିରି ବଜାର ବସି ବିକୁଛୁ ଆଉ।
1: ହେଲେ ଭଲ, ଏବେ ଯଦି ଆପଣ ବେପାରୀକି ଦେଇଦେଇଥାନ୍ତେ ନଷ୍ଟ ହେଇଥାନ୍ତା। ଆପଣ ନିଜ ଜମିରୁ ଆଦାୟ କଲେ, ଦୁଇ ପଇସା ଲାଭ ବି ପାଇଲେ, ଆଉ ସରକାରଙ୍କର ଯେଉଁ ବିଭିନ୍ନ ପ୍ରକାର ସବସିଡି ମିଳୁଛି, ଯୋଜନା ସବୁ ଲାଭ ମିଳୁଛି, ଆପଣ କ'ଣ ସବୁ ଏଇ ଯେଉଁ PM କିଷାନ CM କିଷାନ ଯୋଜନାରେ ସାମିଲ
0: ହେଇଛନ୍ତି? ପାଉଛୁ ଆମେ।
1: PM କିଷାନରେ ବର୍ଷକୁ କେତେ ଟଙ୍କା ପାଉଛନ୍ତି, ଆଉ CM କିଷାନରେ ବର୍ଷକୁ କେତେ ଟଙ୍କା ପାଉଛନ୍ତି?
0: ବର୍ଷକୁ 3 PM କିଷାନ CM କିଷାନ ବି 3।
1: ଆଉ ଆପଣଙ୍କର ଯେଉଁ ଫସଲ ନଷ୍ଟ ହେଲା, ଧରନ୍ତୁ ଯେମିତି ଏବେ ବିଗତ ବର୍ଷ ଧାନ ଆମର ଅମଳ ହେବା ପୂର୍ବରୁ ଜମିରେ ପାଣି ପଶିକି ପୁରା ଧାନ ଖତ ହେଇଗଲା, ତ ଫସଲ ବୀମା ଯୋଜନା କରିଛନ୍ତି?
0: ହଁ କରିଛନ୍ତି।
1: ହେଲେ ସରକାରଙ୍କ ତରଫରୁ ଆପଣ ଫସଲ
0: ପାଉଛୁ?
1: ପାଉଛନ୍ତି ଫସଲ ବୀମା ଯୋଜନା ନାଇଁ କି? ମାନେ କହିବାକୁ ଗଲେ ମୋଟାମୋଟି ଆପଣ ଯାହା ଗୋଟେ ଚାଷୀ ପାଇଁ ସରକାର ଯୋଜନା କରିଛନ୍ତି ଲାଭ ପାଉଛନ୍ତି ନାଇଁ କି? PM କିଷାନରେ ପାଉଛନ୍ତି, CM କିଷାନରେ ଏପଟେ ଆପଣ ଫସଲ ବୀମା ବି କରିଛନ୍ତି। ଆଉ ଆଗକୁ ଆପଣଙ୍କର ଜମିକୁ ନେଇ କ'ଣ ସବୁ ଯୋଜନା ରଖିଛନ୍ତି?
0: ଆଉ କ'ଣ ଏଇ ଆଗ ଆମର ତ ଚାଷ
1: ଆଜ୍ଞା,
0: ଏଇ ଜିନିଷ ଆଗ ଆମର ଧାନ ବିରି ମୁଗ ଆଉ ଏ ଭେଣ୍ଡି ରବି ଫସଲ କରୁଛୁ, ଏ ଜିନିଷ ଆଗ ଅଛି। ଆଉ କ'ଣ ଆଗକୁ, ଆଉ ଯଦି ସରକାର ଯଦି କ'ଣ ସହାୟତା କରିବେ ତାହେଲେ ଆମେ ଆଗକୁ ଆଉ
1: ନାଇଁ, ନିଶ୍ଚୟ ସରକାର ଆମର ଚାଷୀ ଭାଇମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ସେମାନଙ୍କର ସୁବିଧା ଅସୁବିଧା ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ନହେଲେ ଆପଣ କେମିତି PM କିଷାନ CM କିଷାନରେ ଲାଭ ପାଇଥାନ୍ତେ ନା କ'ଣ? ହେଲେ ଆପଣଙ୍କର ଅଞ୍ଚଳରେ ଟିକେ ପାଣି ସମସ୍ୟା ହେଉଛି?
0: ପାଣି ସମସ୍ୟା ରହିଛି, ଆମର ଗୋଟେ ହଜ ଅଛି, ମାନେ ଗୋଟେ ଡ୍ୟାମ୍ ଟାଇପ୍ର ଅଛି, ସେଥିରୁ ଆମେ ପାଣି ପାଉଛୁ, ଆଉ ତାକୁ ମଧ୍ୟ ରିପେୟାର କରୁଛନ୍ତି ସରକାର, ସେଠୁ ଆମେ ପାଣି ନେଉଛୁ।
1: ଆପଣଙ୍କର ଅଞ୍ଚଳରେ ଆଉ ଯେଉଁ ବିଭିନ୍ନ ଅଞ୍ଚଳରେ ଆମେ ଶୁଣିବାକୁ ମିଳୁଛି ଯେ ଭାଲୁ ଉପଦ୍ରବ, ହାତୀ ଉପଦ୍ରବ, ସେମିତି କିଛି ଅସୁବିଧା
0: ଅଛି? ମ୍ୟାଡ଼ମ୍, ବାରାଜକୁ ନଷ୍ଟ କରୁଛନ୍ତି, ତଥାପି ଜଗା ରଖା କରିକି ଆମେ ଚଳୁଛୁ।
1: ବିଭିନ୍ନ ପ୍ରକାର
0: ବାରା ତ ବହୁତ ନଷ୍ଟ କରିଦେଉଛନ୍ତି, ବାରା ମାଙ୍କଡ଼ ଏମାନେ ବହୁତ ନଷ୍ଟ କ୍ଷତି କରୁଛନ୍ତି, ତଥାପି ଆମେ ଚାଷୀ ଯୋଉ କହିଲା ଭଳି ମୂଷାକୁ ଲାଜ ନାହିଁ, ଚାଷୀକୁ ଲାଜ
1: ନାହିଁ। ଚାଷୀ ହେଉଛି ଆମ ସରକାର କହିଲେ ଯେ ଜୟ ଯବାନ ଜୟ କିଷାନ ଜୟ ବିଜ୍ଞାନ ଜୟ ଅନୁସନ୍ଧାନ, ତ ଅନୁସନ୍ଧାନ ବର୍ତ୍ତମାନ ସରକାର ହାତକୁ ନେଇଛନ୍ତି, ଆଉ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆପଣ ଦେଉଥିବେ, ଆଉ ଯେହେତୁ ସରକାର ନିଶ୍ଚୟ ଚାଷୀଙ୍କ କଥା ସବୁବେଳେ ବୁଝିବେ, ତ ସରକାର ସବୁବେଳେ ଆପଣଙ୍କ ସହିତ ଅଛନ୍ତି। ଆପଣ ଆମର ବ୍ରହ୍ମପୁର ଆକାଶବାଣୀର ଯେଉଁ କାର୍ଯ୍ୟକ୍ରମ ପ୍ରସାର ହେଉଛି କିଷାନ ବାଣୀ କୃଷି ସଂସାର, ଆପଣ ଶୁଣୁଛନ୍ତି? ଏଥିରେ ଆପଣଙ୍କୁ ବିଭିନ୍ନ ପ୍ରକାର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ଆଉ ଆପଣମାନଙ୍କ ସୁବିଧା ସବୁ ଶୁଣୁଛନ୍ତି?
0: ସାଥିରେ କଥାବାର୍ତ୍ତା କରି କରୁଛି।
1: ଆପଣଙ୍କର ଯାହା ଅସୁବିଧା ରହୁଛି ଆମର କୃଷି ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କୁ କଥାବାର୍ତ୍ତା କରୁଛନ୍ତି?

0: ପଖାଳ ଭାତ ବଢ଼ିଆ, ଆମେ ଓଡ଼ିଆ, ଆମ ପଖାଳ ତ ବଢ଼ିଆ ଆଉ।
1: ହଉ ଯେ ଦେଖ ସମୟ ହେଇଗଲାଣି।
0: ହଁ ହେଲେ ଆଉ ଥରେ ବେଳ ହବ ଆଇବି ହେଲା।
1: ହଁ ଯାହା ହଉ ତମେ ନୂଆରେ ଆସିଲ, ମତେ ବଡ଼ ଶ୍ରଦ୍ଧା ଲାଗିଲା ହେ।
0: ହଉ ଏଥର ପଳେଇବା।
1: ହଁ ଚାଲ ଯିବା।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ବ୍ରହ୍ମପୁର ଶୁଣିବା ବର୍ତ୍ତମାନ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଇଚ୍ଛୁ ଅରବିନ୍ଦ ଏବଂ ଦୀପ୍ତି ଗଣିତ କଣ୍ଠରେ, ଚଳଚ୍ଚିତ୍ର ଗଡ଼ବଡ଼।

ଓଡ଼ିଆ ଚଳଚ୍ଚିତ୍ରର ଗୀତର କ୍ରମରେ ଶେଷରେ ଶୁଣିଲେ ଚଳଚ୍ଚିତ୍ର ଗପ ହେଲେ ବି ସତ କଣ୍ଠଦାନ କରିଥିଲେ ସୁମନ କଲ୍ୟାଣପୁର। ଆକାଶବାଣୀ ବ୍ରହ୍ମପୁର, ସମୟ ରାତି 8:30। ଶ୍ରୋତାବନ୍ଧୁ ଶୁଣିବା କେତୋଟି ଆଲବମ୍ ଗୀତ। ପ୍ରଥମେ ନେଇଛୁ ବିଷ୍ଣୁ ମୋହନ କବିଙ୍କ କଣ୍ଠରେ।

0: ଓଡ଼ିଆ ଚଳଚ୍ଚିତ୍ର ଓଡ଼ିଆ ଆଲବମ୍ ଗୀତର କ୍ରମରେ ଶେଷରେ ଶୁଣିବା ଦେବିତୋଷ ଆଚାର୍ଯ୍ୟଙ୍କ କଣ୍ଠରେ
1: ଫୁଲ ଏଠି ଝରିଯାଏ ସକାଳ ଆଗରୁ ଜହ୍ନ ପୁଣି ଫେରିଯାଏ ଦେଖିବା ଆଗରୁ ଯେମିତି ଯେମିତି ସେ ଚାଲିଗଲା ମୁଁ କିଛି କହିବା ଆଗରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 6.6 ମେଗାହର୍ଟ ଯୋଗେ। ଶ୍ରୋତାବନ୍ଧୁ ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ସମୟ ବର୍ତ୍ତମାନ ରାତି 10:00। ଶୁଣିବା କେତୋଟି ହିନ୍ଦୀ ଗଜଲ। ପ୍ରଥମଟି ନିଜୁ ଭୂପିତର୍କ କଣ୍ଠରେ।

ଏଥର ଶୁଣିବା ଦୁଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଆମେ ନେଇଛୁ ଏକକ କଳାକାରଙ୍କ କଣ୍ଠରେ ଆଜି ଆମେ ନେଇଛୁ ଏକକ କଳାକାରଙ୍କ କଣ୍ଠରୁ ଏ କ୍ରମରେ ଆଜି ଆମେ ଶୁଣିବା ଏଇ ନିକଟରେ ଆମେ ହରାଇଥିବା ବଲିଉଡ୍ ଚଳଚ୍ଚିତ୍ର ଜଗତର ସୁପ୍ରସିଦ୍ଧ ଗାୟିକା ଆଶା ଭୋସ୍ଲେଙ୍କ କଣ୍ଠରୁ। ଆଶା ଭୋସ୍ଲେଙ୍କର କେତୋଟି ଲୋକପ୍ରିୟ ଗୀତରୁ ପ୍ରଥମେ ନେଇଛୁ ତିସ୍ରି ମଞ୍ଜିଲ ଚଳଚ୍ଚିତ୍ରରୁ।

শ্রোতা বন্ধু, আশা ভোঁসলেঙ্କ ଗୀତ ଅନନ୍ତ। ଗୀତ ଶୁଣୁଥିଲେ କେବେ ବି ମନ ଭରି ନାହିଁ, କିନ୍ତୁ ଯେହେତୁ ସେ ଆମକୁ ଛାଡ଼ି ଚାଲିଯାଇଛନ୍ତି, ତଥାପି ଆଜି ମନ ତାଙ୍କ ପାଇଁ ଝୁରୁଛି। ଆଉ ଆମ ମନ ମଧ୍ୟ କହୁଛି ଯେ